ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

0: କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଭିକାରୀ ବଳ। ଭିକାରୀ ବଳ ଏବଂ ନିର୍ମଳା ମିଶ୍ର।
1: ଆସିଥିଲା କାଲି ସେ ରାତି।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ, ଗାଇଥିଲେ ଭିକାରୀ ବଳ, ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏବଂ ନିର୍ମଳା ମିଶ୍ର। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଆରମ୍ଭରେ ଶକ୍ତି ମିଶ୍ର ଗାଇଛନ୍ତି ଅଲେଖ ବିଶ୍ୱାଳଙ୍କ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗାଇଛନ୍ତି ଅଲକ ବିଶ୍ୱାଳଙ୍କ ରଚନାରୁ।

0: ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ପରେ।
1: କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ସେଥିପାଇଁ ଯୋଉ ପାଇପଲାଇନ୍ ବିଛାଗଲା ସେଥିପାଇଁ ଯୋଉଠୁ ପାଣି ପମ୍ପିଂ କରିକି ଆସିଲା ତ ଦେଖିବାର ଅଛି ସେଇ ସବୁର ପ୍ରପର ସଫା ସୁତୁରା ମେଣ୍ଟେନାନ୍ସ ସେସବୁ କେମିତି ଠିକ ଭାବରେ ହଉଛି କାହିଁକି କେବଳ ସରକାର ଯେ ଗୋଟେ ସ୍କିମ୍ ଦେଇଦେଲେ ପଇସା ଖର୍ଚ୍ଚ କରିକି ସେଟା କରିଦେଲେ ସେଟା ନୁହଁ ଜନଭାଗିଦାରୀରେ ସେଟା ହେବା ଦରକାର ଆଉ ଜନଭାଗିଦାରୀରେ ଯଦି ହେଇଥିବ ତାହେଲେ ଆମେ ସମସ୍ତେ ସେଥିରେ ସାମିଲ ହେବା ଦରକାର ଆଉ ତାକୁ ସବୁବେଳେ କେମିତି ସ୍ୱଚ୍ଛ ଜଳ ଆମ ପାଖକୁ

କଥା ଆଉ ସମସ୍ତେ ସେଥିରେ ଭାଗିଦାର ହେବା କଥା। ଦୁଇ ନମ୍ବର ଜିନିଷ ହେଲା ଯୋଉଟାକି ମୁଁ ଭାବେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ସେଟା ହଉଛି ୱାଟର ସିକ୍ୟୁରିଟି। ଜଳ ଯୋଉଠି ଅଛି ତାର ଉତ୍ସ ଗୁଡାକ କେମିତି ସୁରକ୍ଷିତ ହେଇକି ରହିବ ଆଉ ରିଚାର୍ଜ ହେବ, ତାକୁ ଆମେ କେମିତି ଆହୁରି ପୁନର୍ଜୀବିତ କରିବା, ତାକୁ କେମିତି ରିଚାର୍ଜ କରିବା, ସେଇଟା ହଉଛି ଗୋଟେ ବହୁତ ବଡ ଜିନିଷ। ସରକାର ତ ଜଳ ଦେଇଦେଲେ, ଘରକୁ ପାଣି ଆସିଯିବ, କିନ୍ତୁ ଯୋଉ ଜଳର ଉତ୍ସ ଗୁଡାକ ଅଛି ଯୋଉଠୁ ପାଣି ଆସୁଛି, ଆମେ ଭାବୁଛେ କି ସେଟା ହଉଛି ଚିରନ୍ତନ, ସେଟା ସବୁଦିନ ଆସୁଥିବ ଆଉ ତାର କୌଣସି ଅବକ୍ଷୟ ହେବାର ନାହିଁ, ସେଇଟା ଭୁଲ ଧାରଣା। ସେସବୁ ଅବକ୍ଷୟ ହଉଛି, ସେସବୁ ସାରା ପୃଥିବୀରେ ଆମେ ଯଦି ଦେଖିବା, ଭାରତର ସ୍ଥିତି ଯଦି ଦେଖିବା, 2019 ଗୋଟେ ଆକଳନ କହୁଛି ଯୋଉ ଯୋଉ ଦେଶ ଗୁଡାକ ଏକ୍ସଟ୍ରିମଲି ହାଇ ୱାଟର ଷ୍ଟ୍ରେସ୍ କଣ୍ଡିସନ ଫେସ୍ କରୁଛନ୍ତି, ବହୁତ ବିପଦଜନକ ମାତ୍ରାରେ ଯୋଉମାନଙ୍କର ଜଳକ୍ଲିଷ୍ଟତା ଦେଖାଯାଉଛି, ସେଇ ଭିତରୁ ସବୁଠୁ ବେଶୀ ଲୋକ ସେଇ ପ୍ରକାର ଜଳକ୍ଲିଷ୍ଟତା ସିଚୁଏସନ୍ କୁ ଫେସ୍ କରନ୍ତି ଭାରତରେ। ଯଦି ସାରା ପୃଥିବୀରେ 1.7 billion ପିପୁଲ ସେଇ ଜଳକ୍ଲିଷ୍ଟତାର ପୁରା ବିପଦଜନକ ସ୍ଥିତିରେ ଅଛନ୍ତି, ତାହେଲେ ତାର ଅଲମୋଷ୍ଟ 1.37 billion ସବୁଠୁ ବେଶୀ ଭାଗ ଭାରତରେ ରହୁଛନ୍ତି। ଏଇଟା ହଉଛି ଯୋଉ 17 ଦେଶକୁ ଘୋଷଣା କରାଯାଇଛି ଗୋଟେ ପ୍ରକାର ଆକଳନରେ, କି ଏମାନେ ଏକ୍ସଟ୍ରିମ୍ ୱାଟର ଷ୍ଟ୍ରେସ୍ କଣ୍ଡିସନ ରହୁଛନ୍ତି। ତା ଅର୍ଥ ହଉଛି ଏଇଟା ନୁହଁ କି ଭାରତର ସବୁ ଜାଗା ସମାନ ହିସାବରେ ଜଳକ୍ଲିଷ୍ଟତା ଫେସ୍ କରୁଛନ୍ତି, ଅନ୍ୟାନ୍ୟ ଜାଗାରେ ବିଭିନ୍ନ କାରଣ ପାଇଁ, ଯୋଉଟା ଆମେ କହୁ ସ୍ପାସିଆଲ ଡିଷ୍ଟ୍ରିବ୍ୟୁସନ ରେନ୍ଫଲ ର ସମସ୍ୟା ହଉ କି ଟେମ୍ପୋରାଲ ଡିଷ୍ଟ୍ରିବ୍ୟୁସନ ସମସ୍ୟା ହଉ, ବିଭିନ୍ନ ସମସ୍ୟା ପାଇଁ ବିଭିନ୍ନ ଜଳବାୟୁ ପରିବର୍ତ୍ତନ କାରଣ, ଲୋକାଲ ଏନ୍ଭାରନମେଣ୍ଟାଲ ଡିଗ୍ରେଡେସନ ହଉ ତାର କାରଣ ହଉ, ବିଭିନ୍ନ କାରଣ ପାଇଁ ଆମର ଜିଓଗ୍ରାଫିକାଲ ରିଜନ ବି ହୁଏ, ବହୁତ ଜାଗାରେ ଜଳ ପହଞ୍ଚି ପାରେ ନାହିଁ, ତ ବିଭିନ୍ନ କାରଣରୁ ଏଇ ଯୋଉ ଲୋକ ଗୁଡା ଭାରତରେ ସବୁଠୁ ବେଶୀ। ଆମକୁ ଦେଖିବାର ଅଛି ଯୋଉ ଜଳ ଉତ୍ସ ଅଛି ତାକୁ ଆମେ କେମିତି ମୁକାବିଲା କରିବା, ଆମର ଯୋଉ ଜଳ ହର ଘର ନଲ କା ଜଲ ଭଳିଆ ଯୋଉ ସ୍କିମ ଆସୁଛି ତାକୁ କେମିତି ସବୁଦିନ କେମିତି ସେସବୁ ଚାଲିକି ରହିବ, ଲୋକ କେମିତି ସବୁଦିନ ତାର ସୁବିଧା ପାଇବେ, ସେଥିପାଇଁ ଜଳ ଉତ୍ସ ଗୁଡାକୁ ସୁରକ୍ଷିତ ରଖିବାର ଅଛି। ଯୋଉ ଆମର ପୋଖରୀ ହେଲା, ବନ୍ଧ, କଣ୍ଟା, ମୁଡା, ନଈ, ନାଳ ଯାହା ଆମ ପାଖରେ ଅଛି, ସେ ସବୁକୁ କେମିତି ପୁନର୍ଜୀବିତ କରିବା, ସଫା ସୁତୁରା ରଖିବା, ତାକୁ ପ୍ରଦୂଷଣ କରାଇଦେବାନି, ଆଉ ଗ୍ରାଉଣ୍ଡ ୱାଟରଟା ରିଚାର୍ଜ କରିବାରେ ସହାୟକ ହୁଅନ୍ତି ସେମାନେ, ପ୍ଲସ ଯୋଉ ଜଙ୍ଗଲ ସମ୍ପଦ ଆମର ଅଛି ସେସବୁ କେମିତି ସୁରକ୍ଷିତ ରହିବେ। ଯଦି ଆମେ ଏଇ ସବୁ ଜିନିଷକୁ ମିଳିମିଶିକିରି ସମସ୍ତେ ଚିନ୍ତା କରିବା ଆଉ ସେମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ରିଚାର୍ଜ ପାଇଁ କାମ କରିବା, ସରକାରଙ୍କ ସହିତ ବି ସହାୟତା ହେବା, ଆଉ ନିଜେ ବି ଗୋଷ୍ଠୀଗତ ଉଦ୍ୟମ, ଆମ ଭାରତରେ ବହୁତ ଗୋଷ୍ଠୀଗତ ଉଦ୍ୟମ ଅଛି ନିଜେ ନିଜେ ଲୋକ କରିବାର, ଏଇ ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ତ ମୁଁ ଭାବୁଛି ସେସବୁକୁ ଆମକୁ ବର୍ତ୍ତମାନ ଦେଖିବା କଥା। ତ ଆସନ୍ତୁ ଆମେ ପ୍ରତିଜ୍ଞା ନେବା କି ଆମେ ସମସ୍ତେ ମିଶିକିରି ଆମର ଜଳ ଉତ୍ସ ଗୁଡାକର କେମିତି ସଂରକ୍ଷଣ କରିବା, ଯୋଉ ସ୍କିମ ଗୁଡାକ ସରକାରଙ୍କ ତରଫରୁ ଆମ ପାଖକୁ ପାଣି ଯୋଗାଇବା ପାଇଁ ଆସୁଛି ତାକୁ କେମିତି ପ୍ରପର ମେଣ୍ଟେନ କରିବା ଜନଭାଗିଦାରୀରେ। ଆଉ ଗୋଟେ ହେଲା, ଆମେ ଗୋଟେ କ୍ୟାମ୍ପେନ୍ ଚଲେଇଛୁ ୟୁଥ୍ ଫର୍ ୱାଟର ଇଣ୍ଡିଆ ବୋଲି, ସେଥିରେ ବେଶୀ ଯୁବା ପିଢ଼ିକୁ ଆମେ ଯୋଡିବାକୁ ଚାହୁଁଛୁ ଏସବୁ କାର୍ଯ୍ୟରେ। ତ ମୁଁ ଭାବୁଛି ଆସନ୍ତୁ ଯୁବା ପିଢ଼ିକୁ ଆମେ ବେଶୀ ସେମାନଙ୍କୁ ପ୍ରେରିତ କରିବା ଜଳ ସଂରକ୍ଷଣ ଦିଗରେ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶ।

0: ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଏ ସମ୍ପର୍କରେ କହୁଥିଲେ ରଞ୍ଜନ ପଣ୍ଡା। ତେବେ ଶ୍ରୋତା ବନ୍ଧୁ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ନୀଳାଦ୍ରି ବିଜେରେ ଆଜି ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବର୍ଷାଜନିତ ପରିସ୍ଥିତିର ପ୍ରସ୍ତୁତି ସମୀକ୍ଷା କରି 24 ଘଣ୍ଟିଆ ସତର୍କତା ଓ ରିଲିଫ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେଉଛି। ସକାଳୁ 3 ରଥରେ ମଙ୍ଗଳ ଆଳତୀ, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯାଉଛି। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋରଲାଗି ଶେଷ ହୋଇ ବିଜେ କାହାଳି ବାଜିବ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବୀଦିକୁ ବିଜେ କରିବେ। କାଳିଆ ସାନ୍ତଙ୍କ ପହଣ୍ଡି ସମୟରେ ଆଉ ଏକ ମାନବୀୟ ଲୀଳା ଦେଖିବାକୁ ମିଳିବ। ରଥଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଥିରେ ନେଇନଥିବାରୁ ଅଭିମାନିନୀ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଦ୍ୱାର ବନ୍ଦ କରିଦେବେ। ପରେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ନୀଳାଦ୍ରି ବିଜେ ପାଇଁ ପୁରୀରେ ଜନସମାଗମ ଲାଗି ରହିଛି। ଏଥିଲାଗି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀ ଗଣେଶ ଚକ୍ରରାଜ ସୁଦର୍ଶନ ରଥରୁ ମନ୍ଦିରକୁ ବିଜେ ହୋଇଥିଲେ। ପରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲଗାଯାଇ ଆରତୀ ନୀତି ସମ୍ପାଦନ ହୋଇଥିଲା। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳାଦ୍ରି ବିଜେ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ରଣପୁରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ମଙ୍ଗଳାରତୀ ପରେ ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା। ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସମୟରେ ମା ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସିବା ପରେ ମନ୍ଦିର ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଠାକୁରମାନଙ୍କୁ ରତ୍ନ ସିଂହାସନରେ ବିଜେ କରାଯିବା ପରେ ମାଘ ସ୍ନାନ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପାଦନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର କୋଟ ସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ରଥଯାତ୍ରା ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରକୁ ବିଜେ କରିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନେଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିଥିଲା। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ଶୁଣାଣି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର 6 ଜଣ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରାଯାଉଛି। ଏଥିପାଇଁ ସମାଧାନର ହାର ବୃଦ୍ଧି ପାଉଛି। ପୂର୍ବରୁ ଅନୁଷ୍ଠିତ 18ଟି ପାଳିରେ ଆସିଥିବା ଅଭିଯୋଗ ମଧ୍ୟରୁ 96% ଅଭିଯୋଗର ସମାଧାନ କରାଯାଇଛି।
1: ପ୍ରାୟ 700ରୁ ଅଧିକ ଲୋକ ଏଠି ଉପସ୍ଥିତ ରହି

0: ବିଭିନ୍ନ ଅଭିଯୋଗରେ ବିଭିନ୍ନ କଥାକୁ ଏଠି ତାଙ୍କର ଉପସ୍ଥାପନା କରିକିରି ଯାଇଛନ୍ତି। ପ୍ରାୟ 14,941 ଅଭିଯୋଗ ଉପସ୍ଥାପନା କରିଛନ୍ତି ଏବଂ ତା ଭିତରୁ 14,331 ଅର୍ଥାତ 96% ଏହି ଅଭିଯୋଗର ସଫଳ ସମାଧାନ ମଧ୍ୟ କରେଇଛୁ। ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉଛି। 99% ଅଭିଯୋଗ ଗୁଡ଼ିକର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସ୍ତରରେ ସମାଧାନ କରାଯାଇପାରିଛି।
1: ଶ୍ରୀ ମାଝୀ ଆଜି ବିଭିନ୍ନ ରୋଗରେ ପୀଡ଼ିତ 12 ଜଣଙ୍କ ପାଇଁ 6,15,000 ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଗଭୀର ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସଭା ଭବନରେ ଏକ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ସହ ସମସ୍ତ ଜିଲ୍ଲା ପ୍ରଶାସନକୁ 24 ଘଣ୍ଟିଆ ସତର୍କତା ଅବଲମ୍ଭନ କରିବା ସହ ରିଲିଫ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କୁ ଜୀବନର ସୁରକ୍ଷା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଆବଶ୍ୟକତା ଅନୁଯାୟୀ ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ ପାନୀୟ ଜଳ ବ୍ୟବସ୍ଥା ଆଦି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଶ୍ରୀ ପୂଜାରୀ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଚଏସ୍ ଲକିଂ କରିପାରିବେ। 7 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ 11 ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। 17 ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ 21 ତାରିଖରେ ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର 135 ଉଚ୍ଚଶିକ୍ଷାନୁଷ୍ଠାନରେ 32,531 ସିଟ୍ ରହିଛି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ 2 ବର୍ଷିଆ ବିଏଡ୍ ବିଏଚ୍ଏଡ୍ ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଚଏସ୍ ଲକିଂ କରିପାରିବେ। 11 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। 25 ତାରିଖରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷରେ 31 ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଏଡ୍ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 2,800 ସିଟ୍ ରହିଛି। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ 120 ଜଣ ଅଂଶଗ୍ରହଣ କରିଥିଲେ। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ବିଧାନସଭା ପରିସରକୁ ଶେଷ ଦର୍ଶନ ପାଇଁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ବରଗଡ଼ ଅଭିମୁଖେ ନିଆଯାଉଛି। ଆସନ୍ତାକାଲି ପୂର୍ବାହ୍ନ 9:00ରେ ଜନ୍ମମାଟି ବାଉସେନମୁରା ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ 2.0ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଦଶପଲ୍ଲା ଏନ୍ଏସିର 16 ୱାର୍ଡରୁ 300 ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଥମ ଦିନରେ 32 ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ପରବର୍ତ୍ତୀ ସମୟରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ତହସିଲଦାର କହିଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ ଖଲିକୋଟ ବିଜ୍ଞପିତ ଅଞ୍ଚଳ ପୋଲସରା ଏନ୍ଏସ୍ସି ଏବଂ ଗୋପାଳପୁର ବିଜ୍ଞପିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରାଣୀ ଉଦ୍ଧାର ଯାନ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ କରିଥିଲେ। ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ ଖଲିକୋଟ ଓ ପୋଲସରା ବିଜ୍ଞପିତ ଅଞ୍ଚଳରେ ପ୍ରାଣୀ ଉଦ୍ଧାର ଯାନ କାର୍ଯ୍ୟକାରୀ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ନୀଳାଦ୍ରୀ ବିଜେରେ ଆଜି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ

0: 26 ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ତିନିଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ବାପା କଲେଜର ଫିସ୍ ଅଧିକ ଅଛି।
2: ଝିଅ
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ।
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
4: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
5: ଆର୍ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ପରୀକ୍ଷା ସଂସ୍କାର କ୍ଷେତ୍ରରେ ପ୍ରମୁଖ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ହେଉଛି ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା ଏବଂ ମୂଲ୍ୟାଙ୍କନର ମୁଖ୍ୟ ମାପକାଠି। ଏହା ମଧ୍ୟ ହେଉଛି ଶିକ୍ଷା ବ୍ୟବସ୍ଥାର ଏକ ମେରୁଦଣ୍ଡ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଚାକିରି ଏବଂ ସାମାଜିକ ଅଗ୍ରଗତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପାରମ୍ପରିକ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ ନେଇ ସରକାର ଜାତୀୟ ଶିକ୍ଷାନୀତି 2020 ପ୍ରଚଳନ କରିଛନ୍ତି। ଘୋଷା ପାଠରୁ ଦକ୍ଷତା ବିକାଶ ଆଡ଼କୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ମନେରଖି ଲେଖିବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ଯୁକ୍ତିଯୁକ୍ତ ଚିନ୍ତାଧାରା, ସୃଜନଶୀଳତା ଏବଂ ପ୍ରୟୋଗାତ୍ମକ ଜ୍ଞାନର ମୂଲ୍ୟାଙ୍କନକୁ ଏହି ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ପରୀକ୍ଷା ଚାପକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବର୍ଷକୁ ଦୁଇଥର ପରୀକ୍ଷା ଦେବାର ବିକଳ୍ପ ସୃଷ୍ଟି କରାଯାଇଛି। ତେଣୁ ଶିକ୍ଷାକୁ କେବଳ ନମ୍ବର ହାସଲର ମାଧ୍ୟମ ନ କରି ବାସ୍ତବ ଦକ୍ଷତା ସହ ଯୋଡ଼ିବା ପାଇଁ ଶିକ୍ଷାନୀତିରେ ମଧ୍ୟ ସଂସ୍କାରମୂଳକ ପଦକ୍ଷେପର ବ୍ୟବସ୍ଥା ରହିଛି। ଦେଶବ୍ୟାପୀ ମୂଲ୍ୟାଙ୍କନର ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡ ନିର୍ଦ୍ଧାରଣ କରିବା ଲକ୍ଷ୍ୟ ନେଇ ପରଖ ଭଳି ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ସ୍ଥାପନ କରାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଶିକ୍ଷା ବୋର୍ଡ଼ଗୁଡ଼ିକ ମଧ୍ୟରେ ମୂଲ୍ୟାଙ୍କନର ସମାନତା ଏବଂ ମାନଦଣ୍ଡ ନିର୍ଦ୍ଧାରଣ କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ତେବେ ସାମ୍ପ୍ରତିକ ପ୍ରଶ୍ନପତ୍ର ଲିକ୍ ଘଟଣା ତଥା ପରୀକ୍ଷା ପରିଚାଳନାରେ ଅନିୟମିତତା ଏକ ଆହ୍ୱାନ ସୃଷ୍ଟି କରିଛି। ଏହାଦ୍ୱାରା ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖିଥିବା ପରୀକ୍ଷାର୍ଥୀଙ୍କ ବର୍ଷ ବର୍ଷର ପରିଶ୍ରମ ବୃଥା ହେଉଥିଲା। ପରୀକ୍ଷା ବାତିଲ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ତଥା ମାନସିକ ଚାପ ପଡ଼ୁଥିଲା। ଏସବୁକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନାରେ ବ୍ୟାପକ ସଂସ୍କାର ଆଣିବା ଲକ୍ଷ୍ୟ ନେଇ ସରକାର ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପ୍ରସ୍ତୁତ କରିଛନ୍ତି। ଏହି ବିଧେୟକକୁ ଆଜି ଲୋକସଭାରେ ଆଗତ କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାକୁ ଗୃହରେ ଆଗତ କରିଛନ୍ତି। ପୂର୍ବରୁ ଏ କ୍ଷେତ୍ରରେ ଥିବା 2024 ଆଇନରେ କେତେକ ସଂଶୋଧନ ନେଇ ଏହି ବିଧେୟକରେ ପ୍ରସ୍ତାବ ରହିଛି। ବିଧେୟକରେ ଥିବା ପ୍ରସ୍ତାବ ଅନୁଯାୟୀ ଆର୍ଥିକ ଦଣ୍ଡରେ ବ୍ୟାପକ ବୃଦ୍ଧି ସହିତ ବ୍ୟକ୍ତିଗତ ଏବଂ ସଂସ୍ଥାଗତ ଅପରାଧୀଙ୍କ ପାଇଁ ସର୍ବାଧିକ କାରାଦଣ୍ଡ ମିଆଦ ମଧ୍ୟ ବୃଦ୍ଧି ପାଇବ। ଦୁଇ ମାସର ତଦନ୍ତ ସମୟସୀମା ସହିତ ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଏହି ମାମଲାଗୁଡ଼ିକର ବିଚାର କରାଯିବ। ସଂଗଠିତ ଅପରାଧ ନେଟୱାର୍କ ପାଇଁ 10 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାପକ ଆର୍ଥିକ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ମାମଲାଗୁଡ଼ିକର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ବଳ ଏସ୍ଟିଏଫ୍ ମାଧ୍ୟମରେ କରାଯିବ। ସ୍ଥାନୀୟ ପୁଲିସ୍ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଥବା ଏସ୍ଟିଏଫ୍ ମାଧ୍ୟମରେ ଏହି ମାମଲାର ତଦନ୍ତ କରାଗଲେ ମଧ୍ୟ ସମାପ୍ତ ପାଇଁ 60 ଦିନର ସମୟସୀମା ଧାର୍ଯ୍ୟ ହୋଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବ। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନ ଏହି ମାମଲାଗୁଡ଼ିକର ଦୈନିକ ଭିତ୍ତିକ ବିଚାର ପରିଚାଳନା ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନର ମଧ୍ୟ ପ୍ରସ୍ତାବ ରହିଛି। ହାଇକୋର୍ଟରେ ଏ ସଂକ୍ରାନ୍ତ ଅପିଲ୍ର ଶୁଣାଣି 2 ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ କରାଯିବା ସହ 3 ମାସ ମଧ୍ୟରେ ଏହାକୁ ଶେଷ କରିବା ନେଇ ପ୍ରସ୍ତାବ ରହିଛି। ଦୀର୍ଘ ଆଇନଗତ ବିଳମ୍ବକୁ ପ୍ରତିହତ କରିବା ନେଇ ଏହି ବିଧେୟକରେ ସ୍ୱତନ୍ତ୍ର ଧାରାର ବ୍ୟବସ୍ଥା ରହିଛି। ଏପରିକି ସ୍ୱଷ୍ଟ ତଥା ବ୍ୟତିକ୍ରମିକ କାରଣ ନଥିଲେ ଏହି ମାମଲାଗୁଡ଼ିକରେ ସମୟ ପ୍ରଦାନ କରିବାକୁ ଅନୁମତି ମିଳିବ ନାହିଁ। ଏହି ମାମଲାଗୁଡ଼ିକ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଅଧୀନରେ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତିକୁ ମଧ୍ୟ ଏହି ବିଧେୟକରେ

0: ବାଧ୍ୟତାମୂଳକ କରାଯାଇଛି। ଇତିମଧ୍ୟରେ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଲକ୍ଷ୍ୟ ନେଇ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିରେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ ସୋମନାଥ, ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ଆଇଆଇଟି ଚେନ୍ନାଇ ନିର୍ଦ୍ଦେଶକ ଭି କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ପରିଚାଳନା ବିଶେଷଜ୍ଞ ଅମୃତ ଲାଲ ମୀନା ଏହି କମିଟିର ସଦସ୍ୟ ଅଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ନେଇ ଏହି କମିଟି ସମୀକ୍ଷା କରିବା ସହିତ ସରକାରଙ୍କୁ ତାଙ୍କ ସୁପାରିଶ ପ୍ରଦାନ କରିବେ। ସୁପାରିଶ ଆଧାରରେ ସରକାର ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଭବିଷ୍ୟତ ନିର୍ମାଣରେ ଯୁବବର୍ଗଙ୍କ ଆସ୍ଥାକୁ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବଜାୟ ରଖିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପରୀକ୍ଷା ସଂସ୍କାର କ୍ଷେତ୍ରରେ ପ୍ରମୁଖ ସରକାରୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।
2: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।
3: କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲହ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ସମ୍ଭାରୀ ପିଙ୍ଗୁଆ ଏବଂ ତାଙ୍କର ସାଥୀ କଳାକାରମାନେ।

ସୋମବାରୀ ପିଙ୍ଗୁଆ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ବିଜୟ କଣ୍ଡାଙ୍କେଲ, ମହେନ୍ଦ୍ରନାଥ ବାନ୍ଦ୍ରା, ମଠାଇ ପିଙ୍ଗୁଆ, ରାଜେନ୍ଦ୍ର ଗୋଇପାଇ, ଲକ୍ଷ୍ମଣ ବାନ୍ଦ୍ରା, ଜଗନ୍ନାଥ ପିଙ୍ଗୁଆ, ଅଜୟ କଣ୍ଡାଙ୍କେଲ, ଅଛୁମଣି ବାନ୍ଦ୍ରା ଏବଂ ଗୁରୁବାରୀ ବାନ୍ଦ୍ରା।

ଶେଷ ହେଲା ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ।

0: କେନ୍ଦ୍ରରୁ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରି ବିଜେ। ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 meter ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ। ନିଟ୍ ପ୍ରସଙ୍ଗରେ ଦିଲ୍ଲୀରେ ଛାତ୍ର ପ୍ରତିବାଦ ଆନ୍ଦୋଳନ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରାଯାଇଥିଲା, ଫଳରେ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ବାରମ୍ଭାର ମୁଲତବୀ ପରେ ଶେଷରେ ଆଜି ଦିନକ ପାଇଁ ଉଭୟ ସଦନକୁ ମୁଲତବୀ ରଖାଯାଇଛି। ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକକୁ ଗୃହରେ ଆଗତ କରିଛନ୍ତି। ଏ ସଂକ୍ରାନ୍ତ 2024 ଆଇନରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ତେବେ ବିଧେୟକ ଆଗତ ସମୟରେ ଗୃହରେ ବିରୋଧୀ ଦଳଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ପ୍ରଥମେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ଏବଂ ତୃତୀୟ ପର୍ଯ୍ୟାୟରେ ଅପରାହ୍ନ 5 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନ 5 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଧେୟକ ନେଇ ଆଲୋଚନା ଆରମ୍ଭ କରିବାକୁ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ 3 ଆହ୍ୱାନ ଦେଇଥିଲେ, ତେବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରି କହିଛନ୍ତି କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଜାଣିଶୁଣି ବିଲ୍ ଉପରେ ଆଲୋଚନା କରିବାକୁ ଅନୁମତି ପ୍ରଦାନ କରୁନାହାନ୍ତି। ବାଚସ୍ପତି ଏଥିପାଇଁ 6 ସମୟ ପ୍ରଦାନ କରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସମୟସୀମା ବୃଦ୍ଧି କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
2: କଂଗ୍ରେସ ପାର୍ଟି ଓର କୁଛ ଦଲ ହେ ଉନକୋ କହିନା ଚାହତା ହୁଁ ବିଷୟକୁ ଭଟକନେ ମତ ଦିଜେ। ଇସ୍ ୱକ୍ତ ଷ୍ଟୁଡେଣ୍ଟ କା ଇଣ୍ଟରେଷ୍ଟ ଦେଶ ମେ ଜୋ ଏକ୍ଜାମିନେସନ ହୋନେ କା ଜୋ ପ୍ରକ୍ରିୟା ଆଜ ତକ ହମନେ ଦେଖା ହେ उसको मजबूती से जो रिफॉर्म्स लाया है इस पे चर्चा होना ये सबसे प्राथमिकता होना चाहिए इस वक्त।
1: ହଟ୍ଟଗୋଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ଆସନ୍ତାକାଲି 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ 4 ପର୍ଯ୍ୟାୟରେ ପ୍ରଥମେ ମଧ୍ୟାହ୍ନ 12 ପରେ ଅପରାହ୍ନ 2 ତୃତୀୟ ପର୍ଯ୍ୟାୟରେ 3 ଏବଂ ଚତୁର୍ଥ ପର୍ଯ୍ୟାୟରେ ଅପରାହ୍ନ 5:15 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 5:15 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ପାଇଁ ଡାକିଥିଲେ। ତେବେ ବିରୋଧୀଙ୍କ ସ୍ଲୋଗାନବାଜି ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନେଇ ବିରୋଧୀ ଦଳଗୁଡ଼ିକର ଆଚରଣକୁ ନିନ୍ଦା କରିଛନ୍ତି। ହଟ୍ଟଗୋଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ କଥିତ ଆତ୍ମସାତ ଘଟଣାରେ ତଦନ୍ତ ପାଇଁ ଏକ 5 ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯିବା ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସୁପ୍ରିମକୋର୍ଟରେ ଆଜି ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ତଥ୍ୟ ଅନୁଯାୟୀ ଲକ୍ଷ୍ନୌ ରେଞ୍ଜର ପୁଲିସ୍ ମହାନିର୍ଦ୍ଦେଶକ କିରଣ ଏସ୍ଙ୍କ ନେତୃତ୍ୱରେ ଏହି 4 ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏସ୍ଆଇଟିର 5 ସଦସ୍ୟ ଭାବେ ଜଣେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏସ୍ଆଇଟିରେ 5 ସଦସ୍ୟ ଗ୍ରହଣ ସଂକ୍ରାନ୍ତ ସ୍ଥିତି ରିପୋର୍ଟ 2 ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 3 ଖଣ୍ଡପୀଠରେ ଚାଲିଥିବା ଏହି ମାମଲାର ଶୁଣାଣିରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଯୁକ୍ତି ଉପସ୍ଥାପନ କରିଛନ୍ତି। ଶ୍ରୀ ମେହେଟା କହିଛନ୍ତି ସୁପ୍ରିମକୋର୍ଟଙ୍କ ପରାମର୍ଶ ପରିପ୍ରେକ୍ଷୀରେ ଗତ 25 ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ଏସ୍ଆଇଟି ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସଂକ୍ରାନ୍ତ ଆବେଦନଗୁଡ଼ିକର ଖଣ୍ଡପୀଠରେ ଏକତ୍ର ଶୁଣାଣି ଚାଲିଛି। ଅନ୍ୟପକ୍ଷରେ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ 8 ଯାକ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆଉ 14 ବୃଦ୍ଧି କରାଯାଇଛି। ଉତ୍ତରପ୍ରଦେଶର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ବିଚାର କରି ହାଜତ ମିଆଦ ବୃଦ୍ଧି କରିଛନ୍ତି। ଅଭିଯୁକ୍ତଙ୍କୁ ଜିଲ୍ଲା ଜେଲ୍ରୁ ଆଭାସୀ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଆର୍ପିଏଫ୍ର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଅଟଳ ସମର୍ପଣ ବୃତ୍ତି

ବ୍ୟକ୍ତିଗତ ସର୍ବୋଚ୍ଚ ମାନଦଣ୍ଡ ସହିତ ସିଆର୍ପିଏଫ୍ ଦେଶର ଏକତା, ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ବିଭିନ୍ନ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ନାଗରିକଙ୍କୁ ସେବା ପ୍ରଦାନ କରିବାରେ ସିଆର୍ପିଏଫ୍ କର୍ମଚାରୀଙ୍କ ଦେଶ ପ୍ରତି ମନୋଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସିଆର୍ପିଏଫ୍ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସିଆର୍ପିଏଫ୍ ଯବାନଙ୍କ ସମର୍ପଣ ତଥା ବଳିଦାନ ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେଉଛି। ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ପହଣ୍ଡିରେ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିଏ ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀକୁ ବିଜେ କରିବେ। ତେବେ କାଳିଆ ଠାକୁରଙ୍କ ପହଣ୍ଡି ସମୟରେ ଅଭିମାନିନୀ ମା' ଲକ୍ଷ୍ମୀଙ୍କୁ ରସଗୋଲା ଏବଂ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ନୀତି ଅନୁଷ୍ଠିତ ହେବ। ଏଥିସହ ଶ୍ରୀଜୀଉଙ୍କ ନବଦିନାତ୍ମକ ରଥଯାତ୍ରା ଶେଷ ହେବ। ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଭାରତରେ ଅବସ୍ଥାପିତ ୟୁକ୍ରେନ୍ର ରାଷ୍ଟ୍ରଦୂତ ଡକ୍ଟର ଓଲେକ୍ଜାଣ୍ଡର ପୋଲିସ୍ଚୁଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ ଜାରି କରିଛି। ଏ ଘଟଣାରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣକୁ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ସାମୁଦ୍ରିକ ନୌଚାଳନା ସୁରକ୍ଷା, ଏ କ୍ଷେତ୍ରରେ ସ୍ୱାଧୀନତା ଏବଂ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ର ଉପରେ ଏଭଳି ପଦକ୍ଷେପ ପ୍ରତିକୂଳ ପ୍ରଭାବ ସୃଷ୍ଟି କରୁଛି ବୋଲି ମନ୍ତ୍ରଣାଳୟ କହିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଭାରତର ଏହି ଚିନ୍ତାଧାରାକୁ ୟୁକ୍ରେନ୍ ସରକାରଙ୍କୁ ଜଣାଇବା ପାଇଁ ରାଷ୍ଟ୍ରଦୂତ ଓଲେକ୍ଜାଣ୍ଡରଙ୍କୁ କୁହାଯାଇଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ଆଶାବ୍ୟକ୍ତ କରିଛନ୍ତି। ନ୍ୟାସନାଲ୍ ହେରାଲ୍ଡ ସହିତ ଜଡ଼ିତ ବେଆଇନ ଆର୍ଥିକ କାରବାର ମାମଲାରେ ଜବାବ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ପ୍ରତିପକ୍ଷଙ୍କୁ ତିନି ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ମାସ 10 ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ପାରା ଭାରୋତ୍ତୋଳନକାରୀ ଝଣ୍ଡୁ କୁମାରଙ୍କୁ ଆଜି ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ କୁମାର ପୁରୁଷ ବିଭାଗ ଭାରୋତ୍ତୋଳନ ପ୍ରତିଯୋଗିତାରେ 190 କିଲୋଗ୍ରାମ ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଡକ୍ଟର ମାଣ୍ଡବ୍ୟ ତାଙ୍କୁ 10 ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଚୀନ୍ର ହ୍ୟାଙ୍ଗଝୋଠାରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାର 25 ମିଟର ମହିଳା ପିସ୍ତଲ ବିଭାଗରେ ଭାରତର ଇଶା ସିଂ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସେ ଭାରତର ଅନ୍ୟତମ ଅଲମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କଠାରୁ ଅଧିକ ପଏଣ୍ଟ ହାସଲ କରିଛନ୍ତି। ମନୁ ଭାକର ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଉଭୟ ଇଶା ସିଂ ଓ ମନୁ ଭାକରଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇଥର ଅଲମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 200 ମିଟର ପୁରୁଷ ବିଭାଗ ବଟରଫ୍ଲାଏ ଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ଲାସ୍ଗୋଠାରେ ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ରାତିରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁପାଣ୍ଡିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ମୁଥୁପାଣ୍ଡିଙ୍କ ଏହି ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରି ବିଜେ ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 ମିଟର ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରର ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରାଜ୍ୟ ସରକାର ପୌରାଞ୍ଚଳ ପାଇଁ 7 କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କଲ୍ୟାଣ ମଣ୍ଡପ ଟାଉନ୍ହଲ୍ ମାର୍କେଟ୍ କମ୍ପ୍ଲେକ୍ସ ଓ ନୂତନ ଡ୍ରେନ୍ ନିର୍ମାଣ ସମେତ ବିଭିନ୍ନ ବିକାଶମୂଳକ କାମ ଚାଲିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ କହିଛନ୍ତି
2: ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ତାକୁ ତଦାରଖ କରିଥିଲେ। ଆମର ଯୋଉ ରହିଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଯେଉଁଥିରେ ଆମର କୌଣସି ଲିମିଟ୍ ନାହିଁ ଫଣ୍ଡସର, ଯେ ଆପଣ ଯଦି ଭଲ ପ୍ରୋଜେକ୍ଟ ଚାହୁଁଛନ୍ତି 100 କୋଟି ପର୍ଯ୍ୟନ୍ତ ବି ସେଥିରେ ଆପଣ ଫଣ୍ଡସ ପାଇପାରିବେ, ଯେଉଁଥିରେ କି ଆପଣ ବଡ଼ ବଡ଼ ପ୍ରୋଜେକ୍ଟ ବି ନେଇପାରିବେ, ଛୋଟ ପ୍ରୋଜେକ୍ଟ ନେଇପାରିବେ, ଇନଫ୍ରାଷ୍ଟ୍ରକ୍ଚର, ଏମିତି ବହୁତ ଗୁଡ଼ିଏ ପ୍ରୋଜେକ୍ଟ ଅଛି ଯେଉଁଟାକି ଆମେ ଢେଙ୍କାନାଳ ବି ଯାହା ଆମେ ଡିମାଣ୍ଡ ବି ଦେଇଥିଲୁ ତାକୁ ବି ସରକାର ସେହି ଅନୁସାରେ ବି ଭଲ ଆମକୁ ଫଣ୍ଡସ ବି ପ୍ରୋଭାଇଡ୍ କରିଥିଲେ। ଆମର ପାଖାପାଖି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଆମେ ପ୍ରଥମେ ଫାର୍ଷ୍ଟ ଫେଜ୍ରେ ଆମେ 10 କୋଟି ମାଗିଥିଲୁ, ଆମକୁ 7 କୋଟି ସମଥିଙ୍ଗ ରାଜ୍ୟ ସରକାର ପ୍ରୋଭାଇଡ୍ କରିଛନ୍ତି। ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଯାହା ବି ଅଛି ଆମର ସେ ଯୋଜନା ମଧ୍ୟରେ ଯେଉଁଟା କଭର କରୁଛି ସେଗୁଡ଼ା ସବୁ ପାଇଁ ଆମର ଦେଇଥିଲେ, ଅଲରେଡି ଦେଇଛନ୍ତି। ପ୍ଲସ୍ ଆଡିସନାଲ ଆମେ ବି ଯେଉଁ ପଇସା ବି ମାଗିଛୁ ସେଥିରୁ ବି 50% ଆମକୁ ସରକାର ଦେଇଛନ୍ତି। ଏବଂ ଏଥିରେ ଆମର ଗୋଟେ ଭଲ ମାର୍କେଟ କମ୍ପ୍ଲେକ୍ସ ହେଉଛି ରଥଗଡ଼ା ପାଖରେ, ଯେଉଁଥିରେ କି ଆମେ ପାଖାପାଖି 4.5 କୋଟି ଟଙ୍କାର ମାର୍କେଟ କମ୍ପ୍ଲେକ୍ସ କରୁଛି, ଯେଉଁଟାକି ମ୍ୟୁନିସିପାଲିଟିର ଇନକମକୁ ବଢ଼େଇବ। ଆଉ ଗୋଟେ ଟାଉନ୍ ହଲ୍, ମାନ୍ୟବର ମନ୍ତ୍ରୀଙ୍କର ସ୍ୱପ୍ନ ଥିଲା ଯେ ଗୋଟେ ଭଲ ଟାଉନ୍ ହଲ୍ କରିବା, ଯେଉଁଥିରେ କି ଗୋଟେ ମିନିମମ 1,500-2,000 ଲୋକ ବସିକି ଗୋଟେ ପ୍ରୋଗ୍ରାମ ହେଇପାରିବ, ଯେଉଁଟାକି ବହୁତ ହାଇ ଷ୍ଟାଣ୍ଡାର୍ଡର ହବ ଆଉ ଗୋଟେ ଭଲ ମଡେଲ ଟାଉନ୍ ହଲ୍ ହବ, ଯେଉଁଟାକି ଆମେ ଅଲରେଡି ତା ପାଇଁ ଗଭର୍ଣ୍ଣମେଣ୍ଟ ପଇସା ବି ଦେଇସାରିଲେଣି, 3 କୋଟି ଟଙ୍କା ଅଲରେଡି ଫାର୍ଷ୍ଟ ଫେଜ୍ରେ ଦେଇସାରିଛନ୍ତି, ତାର ବି ଫାଉଣ୍ଡେସନ ଷ୍ଟୋନ୍ ମାନ୍ୟବର ମନ୍ତ୍ରୀ ଦେଇସାରିଛନ୍ତି। ବହୁତ ଶୀଘ୍ର ସେଟା ଟେଣ୍ଡରକୁ ଯାଉଛି, ଅଲରେଡି ଟେକ୍ନିକାଲ ସାଙ୍କସନ୍ ଲାଷ୍ଟ ଷ୍ଟେଜ୍ରେ ଅଛି, ଟେକ୍ନିକାଲ ଆସିଲା ପରେ ଆମେ ତାର ଟେଣ୍ଡର କରିବୁ। ଆମର ଇ ଲାଇବ୍ରେରୀ ବି ଗୋଟେ ହେଉଛି ଢେଙ୍କାନାଳରେ, ଗୋଟେ ବହୁତ ଭଲ ଲାଇବ୍ରେରୀ କରାଯାଉଛି।
1: ଶ୍ରାବଣ ମାସରେ କପିଳାସ ଶୈବପୀଠରେ କାଉଡ଼ିଆଙ୍କ ଜଳାଭିଷେକକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ କରିଛି। ସେହିପରି ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି। ରଥଯାତ୍ରା ଓ ବାହୁଡ଼ା ଅବସରରେ ଜିଲ୍ଲାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ବାଜିଚୌକସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ 7 ଦିନ ଧରି ଭଜନ ସମାରୋହ ଆୟୋଜିତ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଏକଘରିଆ ଗ୍ରାମରୁ ବାହୁଡ଼ା ଉପଲକ୍ଷେ 391 ଫୁଟ ଲମ୍ବର ତୁଳସୀମାଳା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ପଠାଯାଇଥିଲା। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ଆଞ୍ଚଳିକ ପରିବହନ ବିଭାଗର ସ୍ୱତନ୍ତ୍ର ଚଢ଼ାଉରେ 3 ଦିନ ମଧ୍ୟରେ 7,80,599 ଜରିମାନା ଆଦାୟ କରାଯାଇଛି। ଏହି 3 ଦିନରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ, ବେପରୁଆ ଗାଡ଼ି ଚାଳନା, ଫିଟନେସ୍ ଆଦି ଯାଞ୍ଚ କରାଯାଇଥିଲା ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ କହିଛନ୍ତି। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଜିଲ୍ଲାର 9,62,826 ଜଣ ଭୋଟରଙ୍କୁ ଏନ୍ୟୁମେରେସନ ଫର୍ମ ବଣ୍ଟନ କରାଯାଇଛି। ବାଲ୍ୟ ବିବାହ ନିରାକରଣ ପାଇଁ 2026-2029 ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ବାଲ୍ୟ ବିବାହ, ଶିଶୁ ଓ ମାନବ ଚାଲାଣ, ପକ୍ସୋ ଆଇନ ଓ ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥାକୁ ନେଇ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା 18 ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳର ଖେଳାଳି ସୌମ୍ୟରଞ୍ଜନ ସାମଲଙ୍କୁ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଅନ୍ତର୍ଜାତୀୟ ଚନ୍ଦ୍ର ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ଜିଲ୍ଲାରେ ବିକଶିତ ଭାରତ ଜି ରାମଜୀ ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମ ଚଳିତ ମାସ 2 ତାରିଖରେ ଶୁଭାରମ୍ଭ ହୋଇଛି। ସାଂସଦ ରୁଦ୍ରନାରାୟଣ ପାଣି ସରକାରୀ କାର୍ଯ୍ୟକ୍ରମରେ ମୋଦି ସରକାର ଶ୍ରମିକମାନଙ୍କ ପାଇଁ 125 ଦିନ ନିଶ୍ଚିତ କର୍ମନିଯୁକ୍ତିର ବ୍ୟବସ୍ଥା କରିଥିବା କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି।

0: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ହଁ ଭାଇ କାଡେ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ପ୍ରିୟ ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPN ODL।
5: ସିନେମା ଯିବା?
6: ନା ନା, ଗୋଟେ ଦର୍ଶନୀୟ ସ୍ଥାନ ବୁଲିବାକୁ ଯିବା।
7: ଆରେ ମୁଁ ତ କହୁଛି ପ୍ରଥମେ ରେଷ୍ଟୁରାଣ୍ଟ ଯିବା, ପେଟେ ଖାଇବା ଆଉ ତାପରେ ଯୁଆଡେ।
8: ପେଟୁ ତୋର ଆଗ ଖାଇବା ଚିନ୍ତା।
9: ଶୁଣ, ମୁଁ ଗୋଟେ ଦମଦାର ପ୍ରସ୍ତାବ ଦଉଛି। ଆମେ ସମସ୍ତେ Unit 3 ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ଯିବା। ସେଠି ଆମ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ସୁଭଦ୍ରା ଶକ୍ତି ମେଳା ଲାଗିଛି।
10: ଓ ବୋରିଂ।
11: ଅମିତ ଠିକ କହୁଛନ୍ତି। November 1-12 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର Unit 3 ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ମିଶନ ଶକ୍ତି ବିଭାଗ ସୁଭଦ୍ରା ଶକ୍ତି ମେଳା ଆୟୋଜନ କରୁଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରଗତିରେ ଆପଣ ବି ଭାଗିଦାର ହୁଅନ୍ତୁ।

0: ବଡ଼ ଭାଇ, ରକ୍ତଦାନ ମହତଦାନ ତ ଏ ବିଷୟରେ ଆମେ ସାଧାରଣ ଭାବରେ ବେଶୀ କିଛି ବୁଝୁନୁ। କେବେ ବୁଝୁ? ଯେତେବେଳେ ଆମ ନିକଟ ସମ୍ପର୍କୀୟ ମାନଙ୍କର ରକ୍ତ ଦରକାର ପଡେ, ସେତେବେଳେ ଆମେ ଖୋଜୁ ଯେ ୟା ପାଇଁ କେମିତି ଟିକେ ରକ୍ତ ଯୋଗାଡ଼ ହେଇପାରିବ। ଆଉ ରକ୍ତ କେତେବେଳେ ଦରକାର ସେ ବି ଜାଣିବା ଦରକାର ନାହିଁ କି? କିଛି ଅଛନ୍ତି ଯୋଉମାନଙ୍କୁ ରକ୍ତ ନିହାତି ଦବା ଦରକାର, ତାଙ୍କୁ ସେଇଭଳିଆ ରୋଗ ହେଇକି ଅଛି। କିଛି ପିଲାମାନଙ୍କ କ୍ଷେତ୍ରରେ ଯୋଉମାନଙ୍କୁ ଏନିମିଆ ହେଇଯାଇଛି ବା ରକ୍ତହୀନତା ଦେଖାଯାଏ, ତାଙ୍କୁ ମଝିରେ ମଝିରେ ରକ୍ତ ଦବା ଦରକାର। ଗର୍ଭବତୀ ପ୍ରସୂତି ସମୟରେ
1: ବି ଅନେକ ବାହାରନ୍ତି ଆମର ମା ଭଉଣୀ ଭାଉଜ ମାନେ ଯୋଉମାନଙ୍କୁ କି ରକ୍ତ ଦବାକୁ ପଡେ।
0: ଆଉ ବିଭିନ୍ନ ଅପରେସନ ଅସ୍ତ୍ରୋପଚାର ସମୟରେ ଯଦି କିଛି ଗୋଟେ ଅଛି ରୋଗ, ତାର ଅସ୍ତ୍ରୋପଚାର ହବ କିନ୍ତୁ ତା ଦେହରେ ସେତିକି ରକ୍ତ ନାହିଁ ବା ଅସ୍ତ୍ରୋପଚାର ପରେ ପରେ ତାକୁ ଗୋଟେ ଦିଟା ତିନିଟା ପର୍ଯ୍ୟନ୍ତ ରକ୍ତ ଦରକାର ପଡେ। ଆଉ ବିଶେଷ କ୍ଷେତ୍ରରେ ହଉଛି ଯୋଉଠି ଦୁର୍ଘଟଣା ହଉଛି, ଦୁର୍ଘଟଣାରେ ଅନେକ ରକ୍ତ କ୍ଷରଣ ହେଇଯାଇଥାଏ, ତେଣୁ ରୋଗୀକୁ ବଞ୍ଚେଇବା ପାଇଁ ଯାହା ଚିକିତ୍ସା ଦରକାର ସେ ତ କରିବା, ତା ସହିତ ତାଙ୍କୁ ରକ୍ତ ଦବାକୁ ପଡେ।
1: ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ ସେ ଟ୍ରେନ ଦୁର୍ଘଟଣା ହଉ, ବସ୍ ଦୁର୍ଘଟଣା ହଉ ବା ଅନ୍ୟାନ୍ୟ ଗାଡି
0: ଦୁଇଚକିଆ ତିନିଚକିଆ
1: ଚାରିଚକିଆ ଚାରିଚକିଆ ଗାଡିରେ ରାସ୍ତାରେ ଦୁର୍ଘଟଣା ହେବା ଗୋଟେ ସାଧାରଣ କଥା ଏବଂ ଆମ ଭାରତ ଭଳି ଦେଶରେ ଆଉ ଏଟା ପ୍ରାୟ ହଉଛି। ଯେତେ ଆମର ସାବଧାନତା ସଚେତନତା ବଢିଲେ ମଧ୍ୟ ରାସ୍ତା ଦୁର୍ଘଟଣାକୁ କମେଇବାରେ ଆମେ ସକ୍ଷମ ହେଇପାରୁନୁ, ତାର ବିଭିନ୍ନ କାରଣ ଅଛି, ସେପଟକୁ ତ ଆମେ ଯିବାନି। ଆମର କଥା ହଉଛି ଯେ ରକ୍ତର ଦରକାର ପଡେ ଏବଂ ଆମେ ଦବା ନିହାତି ଜରୁରୀ, ମଧ୍ୟ ଆମେ ସୁସ୍ଥ ରହିବା ପାଇଁ ମଧ୍ୟ ଜରୁରୀ। ରକ୍ତ ଦେଲେ ଯାଇକି ଆମ ଦେହ ସୁସ୍ଥ ରହିବ ଏବଂ ଏକଥା ବି ମଧ୍ୟ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଉ ଶ୍ରୋତା ବନ୍ଧୁମାନଙ୍କୁ ଯେ ରକ୍ତଟା ଆମ ଦେହରେ ଯଦି ଆମେ ଦେଲୁ ତାପରେ କେତେ ଦିନ ଭିତରେ ସେଟା ଫେର ପୂରଣ ହେଇଯାଏ, ଯେତିକି ରକ୍ତ ଦେଇଥାଉ ସେଟା ବହୁତ କମ ଦିନ। ଡାକ୍ତରମାନେ କହୁଛନ୍ତି ଯେ 45 ଡେଜ୍ ଭିତରେ ହେଇଯାଏ, ଆଉ ସେଟା ଗୋଟେ ହଉଛି କଣ ପରିସଂଖ୍ୟନ, କିନ୍ତୁ ତାଠୁ ଶୀଘ୍ର ବି ହବାର ନଜିର ରହିଛି ଏବଂ ଯେତେ ଥର ଆମେ ଅଧିକା ରକ୍ତ ଦବା ସେତେ ଆମ ଦେହରେ ବହୁତ ଗୁଡାକ ରୋଗ କମିଯିବାର ଯୋଉ ଆମର ଡାକ୍ତରମାନେ ସବୁ କହିଛନ୍ତି।
0: ଯାହା ସବୁ ସମ୍ଭାବନା ଦେଖାଯାଏ ଯେ ବୟସ ଟିକେ ହେଇଗଲେ ଡାଇବେଟିସ ହେଇଯିବ, ପ୍ରେସର ବଢିଯିବ, କିନ୍ତୁ ନିୟମିତ ଯଦି ରକ୍ତଦାନ କରୁଥିବ ତାହେଲେ ତାର ପାଖକୁ ରୋଗ ସଂକ୍ରମଣ ମାଡ଼ିବନି।
1: ତେଣୁ ରକ୍ତ ଦବା ବିଷୟରେ ଯୋଉ ସମ୍ବେଦନଶୀଳତା ଥିଲା ସେ ଆସ୍ତେ ଆସ୍ତେ ପରିବର୍ତ୍ତନ ହେଲାଣି। ଆମର ବହୁତ ସଂଖ୍ୟାରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହଉ, ଶିକ୍ଷା ଅନୁଷ୍ଠାନ ହଉ ବା ଆମର ବିଭିନ୍ନ ସପାନରେ ଯୋଉମାନେ କାମ କରୁଛନ୍ତି ଚାରିଆଡେ ମଝିରେ ମଝିରେ ରକ୍ତଦାନ ଶିବିର ହଉଛି। କେବଳ ଏତିକି ଯେ କେତେ ରକ୍ତ ସଂଗ୍ରହ କଲେ ତାଙ୍କର ସେ ଯୋଉ ରକ୍ତ ଦାନ ପ୍ରକ୍ରିୟାଟା ଯାଇକି କ୍ୟାମ୍ପ ଜରିଆରେ ସେମାନେ କରିପାରିବେ, ସେଇ ସେତିକି ୟୁନିଟ୍ଟା ଟିକେ ମାନେ ବେଳେବେଳେ ଅସୁବିଧା ହୁଏ, ଯେତିକି ଅନୁମାନ କରାଯାଇଥାଏ ସେତିକି ହଉନି ବେଳେବେଳେ ସେମାନେ କହୁଛନ୍ତି। ତେବେ ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଲାଣି ଏବଂ ମଝିରେ କୁହା ହଉଥିଲା ଯେ ଯୋଉମାନେ ଶିକ୍ଷା ଦୀକ୍ଷା ଟିକେ କମ୍ ଥାଏ ସେମାନେ ଟିକେ ଡରନ୍ତି ରକ୍ତ ଦବା ପାଇଁ, କିନ୍ତୁ ସେଥିରେ ବି ଆମେ

0: ପରିବର୍ତ୍ତନ ଦେଖିଲୁଣି, କିନ୍ତୁ ମଫସଲରେ ମଧ୍ୟ ଲୋକ ଦଉଛନ୍ତି। ତୁମେ ଯୋଉଟା କହୁଥିଲ ପରିବାରରେ ଜଣକୁ ଦରକାର ହଉଛି, ସେତେବେଳେ ସେମାନେ ଫାଷ୍ଟ ପ୍ରଥମ ପ୍ରାଧାନ୍ୟ ଦିଅନ୍ତି ଯେ କେହି ଅଛନ୍ତି କି, ଆପଣଙ୍କର କେହି ନିଜସ୍ୱ ଲୋକ ଯଦି ଥିବେ ତାହେଲେ ଆମେ ଆପଣ ଯେକୌଣସି ଗ୍ରୁପର ବ୍ଲଡ ହେଲେ ମଧ୍ୟ ଆମେ ସଂଗ୍ରହ କରିପାରିବା, ଏବଂ ଆମର ବ୍ଲଡ ବ୍ୟାଙ୍କରେ ଯୋଉଟା ଗଚ୍ଛିତ ଅଛି ଆମେ ଦେଇପାରିବା। ସେଠାରେ ବି ଗୋଟେ ପରିବର୍ତ୍ତନ ହେଲାଣି। ଆଉ ଅନେକ ସମୟରେ ଯୋଉମାନଙ୍କର ବନ୍ଧୁ ବାସ ସମ୍ପର୍କୀୟ ଏମାନେ ଯଦି କେହି ଦେବା ପାଇଁ ନ ଚାହିଁଲେ ତାହେଲେ ସେଇଥିରେ ଟିକେ ନାଚାର ହେଇଯାଆନ୍ତି ଆମର ରୋଗୀମାନେ ବି, ଏବଂ ଯେଉଁମାନେ ରୋଗୀମାନଙ୍କ ସାଙ୍ଗରେ ଭୋଗିଥାନ୍ତି ସେମାନେ ବି ଟିକେ ନାଚାର ହେଇଯାଆନ୍ତି। ତେଣୁ ସାହାଯ୍ୟ ସହାନୁଭୂତି ଲୋଡ଼ନ୍ତି। କେହି ପାଖାପାଖି ଲୋକ ଚିହ୍ନା ପରିଚୟ ଲୋକଙ୍କୁ କୁହନ୍ତି ଭାଇ କେମିତି ଆରେଞ୍ଜ ହେଇପାରିବ, କ'ଣ ହେଇପାରିବ କୁହନ୍ତି। ତେବେ ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ କି ବିଭିନ୍ନ ସମୟରେ କିଛି ଗୋଟେ କାରଣ ନଥିବ ତଥାପି ସେମାନେ ରକ୍ତ ଦେବେ, ବର୍ଷରେ ତିନିଥର ଚାରିଥର ବି ଦେବାର ନଜିର ଅଛି। ଅନେକ ଲୋକ ସେଥିରେ ଗୋଟେ ରେକର୍ଡ ସୃଷ୍ଟି କରିବା ପାଇଁ ବି ଚେଷ୍ଟା କରୁଛନ୍ତି। ପ୍ରଥମେ ଆମେ କହୁଛେ ଯେ ରକ୍ତଦାନଟା ଗୋଟେ ମହତ ଦାନ, ଏବଂ ସେଟା ଗୋଟେ ବିରାଟ ବଡ଼ ପୁଣ୍ୟ କାମ।
1: ମାନେ ଆମେ ଜଣକୁ ରକ୍ତ ଦେଲେ ରୋଗୀଟା ତ ବଞ୍ଚିଗଲା ନା, ତେଣୁ ତାର ଜୀବନ ଯୋଉ ବଞ୍ଚିଲା ସେଇଥିପାଇଁ ମହତ ଦାନ କୁହାଯାଉଛି। ତାପରେ ଏବେ ବ୍ୟବସ୍ଥା ଅଲଗା ପ୍ରକାର ହେଲାଣି, ଗୋଟିଏ ରକ୍ତ ସଂଗ୍ରହ କଲେ ତାକୁ ବିଭାଜନ ପ୍ରକ୍ରିୟାରେ ତିନିଟା ରୋଗୀ ପର୍ଯ୍ୟନ୍ତ ଦିଆହେଇପାରୁଛି,
0: ଯାହା ଆବଶ୍ୟକତା ରହିଛି,
1: ହଁ ଯାହାର ଯୋଉଟା ଅଭାବ ଅଛି ଯୋଉଟା ଦରକାର, ତେଣୁ ତାକୁ ପୃଥକୀକରଣ ବ୍ୟବସ୍ଥା ବି ଆମର ଏଇ ବ୍ଲଡ ହେଲାଣି। ଆଉ ସେ ବିଷୟରେ ବଡ଼ଭାଇ ତାହେଲେ ଡାକ୍ତର ଯିଏ ଅଛନ୍ତି ଆମର ବ୍ଲଡ ବ୍ୟାଙ୍କ ରକ୍ତ ଭଣ୍ଡାର ଯୋଉ ଅଧିକାରୀ ଅଛନ୍ତି ଡକ୍ଟର ସୌମ୍ୟରଞ୍ଜନ ନାୟକ, ତାଙ୍କୁ ବୁଝିବା ଏ ରକ୍ତଦାନ ସମ୍ପର୍କରେ ଆମର ଯୋଉ ଧାରଣା ଅଛି କେମିତି ଦବା, କାହାକୁ ଦବା, କେତେବେଳେ ଦେଇପାରିବା, 24 ଘଣ୍ଟା ତ ବ୍ଲଡ ବ୍ୟାଙ୍କ ଖୋଲା ଅଛି। ତାପରେ ରୋଗୀ ବିଭିନ୍ନ ଜାଗାରେ ଖାଲି ବାରିପଦାରେ ନୁହେଁ, ଭୁବନେଶ୍ୱର ବା ଅନ୍ୟ ଜିଲ୍ଲା ହେଡକ୍ୱାର୍ଟରରେ ଯୋଉମାନେ ବି ଚିକିତ୍ସିତ ହେଉଛନ୍ତି ସେମାନେ ବି ରିକ୍ୱାୟାରମେଣ୍ଟ କରନ୍ତି ଯେ ଆମର ବ୍ଲଡ ବ୍ୟାଙ୍କରେ ଏଇ ବ୍ଲଡ ନାହିଁ, ତେଣୁ ଏଠୁ ମଗାଯାଉ। ଆଉ ଯୋଉଟା ସବୁ ନେଗେଟିଭ ଗ୍ରୁପର, ଯୋଉଟା ଧର ଓ ନେଗେଟିଭ ଏ ନେଗେଟିଭ, ସେଇ ବ୍ଲଡ ପାଇବା ଟିକେ କଷ୍ଟ, ମାନେ କିଞ୍ଚିତ ଲୋକ ଅଛନ୍ତି। ଯୋଉଟା ବେଶୀ ଆଭେଲେବୁଲ ଓ ପଜିଟିଭ ଏ ପଜିଟିଭ ବି ପଜିଟିଭ ଏ ବି ପଜିଟିଭ ଏ ସଂଖ୍ୟା ବହୁତ, କିନ୍ତୁ ଯଦି ନେଗେଟିଭ ଗ୍ରୁପର ହୁଏ ତାହେଲେ ଟିକେ କଷ୍ଟ ଅଛି। ତେବେ ଡାକ୍ତର ବାବୁଙ୍କ ସାଙ୍ଗରେ କଥା ହବା ଆଉ।
0: ହଉ ହଉ
2: ସାର୍, ନମସ୍କାର, ଆପଣଙ୍କ ଟିକେ ପରିଚୟ ଦିଅନ୍ତୁ।
3: ନମସ୍କାର, ମୋ ନାମ ଡକ୍ଟର ସୌମ୍ୟରଞ୍ଜନ ନାୟକ, ମୁଁ ବାରିପଦା ମୁଖ୍ୟ ଚିକିତ୍ସାଳୟର ରକ୍ତ କେନ୍ଦ୍ରରେ ରକ୍ତ କେନ୍ଦ୍ର ଅଧିକାରୀ ଭାବେ କାମ କରି ଆସୁଛି।
2: ତେବେ ଆପଣ କଣ ଅନୁଭବ କରୁଛନ୍ତି, ବିଶେଷ କରି ଆମର ଏଇ ମୟୂରଭଞ୍ଜ ଜିଲ୍ଲାରେ ବା ଉତ୍ତର ଓଡ଼ିଶାରେ ଏଇ ରକ୍ତ ସମ୍ପର୍କିତ ଯେଉଁ ବ୍ୟାଙ୍କ ରହିଛି ତାର ଆବଶ୍ୟକତା କେମିତି କଣ ରହିଛି?
3: ଦେଖନ୍ତୁ, ରକ୍ତ ଯଦି ଆମେ କହିବା ଏ ଗୋଟେ ମନୁଷ୍ୟର ଅବିଚ୍ଛିନ୍ନ ଟିସୁ, ବା ତାକୁ ଆମେ କହୁଛୁ ଲିକ୍ୱିଡ ଫ୍ଲୁଇଡ୍ କନେକ୍ଟିଭ ଟିସୁ କହୁଛୁ ତାକୁ ଆମେ, ଓଡ଼ିଆରେ କହିବାକୁ ଗଲେ ସଂଯୋଜକୀ ଟିସୁ। ଯେମିତି ଆପଣଙ୍କ ମସଲ୍ସ ଗୋଟେ ଟିସୁ ରହିଛି, ସେଭଳି ରକ୍ତ ମଧ୍ୟ ଆପଣଙ୍କ ଦେହର ଗୋଟେ ପାର୍ଟ। କିନ୍ତୁ ଦେଖନ୍ତୁ, ଆମେ ବ୍ଲଡ୍ ବ୍ୟାଙ୍କରେ ଯେଉଁ ରକ୍ତଟା ବର୍ତ୍ତମାନ ରୋଗୀଙ୍କୁ ଦେଉଛୁ ସେଟା ଗୋଟେ ଆମେ ମେଡିସିନ ହିସାବରେ ଦେଉଛୁ। ତେଣୁ ଗୋଟେ ମେଡିସିନ କହିଲେ ଆମ ମନକୁ ଆସେ ଥଣ୍ଡା ହେଉଛି ବା ଜ୍ୱର ହେଉଛି ବା କାଶ ହେଉଛି, ଆମେ ଡାକ୍ତରଙ୍କ ପାଖକୁ ଯାଉଛୁ, ଡାକ୍ତର ମେଡିସିନରେ ଲେଖୁଛନ୍ତି, ସେ ମେଡିସିନ ଆମେ କୌଣସି ମେଡିସିନ ଦୋକାନରୁ ଯାଇକି ନେଇକି ଆସୁଛୁ। କିନ୍ତୁ ରକ୍ତ ବି ଗୋଟେ ମେଡିସିନ ସେଇମାନଙ୍କ ପାଇଁ ଯେଉଁମାନଙ୍କ ଦେହରେ ୟା ତ ରକ୍ତ କମ୍ ତିଆରି ହେଉଛି କିମ୍ବା କୌଣସି କାରଣବଶତରୁ ରକ୍ତ ନଷ୍ଟ ହେଇଯାଉଛି, ତ ସେମାନଙ୍କ ପାଇଁ ଏ ରକ୍ତଟା ହିଁ ଗୋଟେ ମେଡିସିନ। କିନ୍ତୁ ଦୁଃଖର ବିଷୟ ଏହା କି ସେ ମେଡିସିନଟା କୌଣସି ଫ୍ୟାକ୍ଟ୍ରି ତିଆରି ହେଇପାରିବନି କିମ୍ବା କୌଣସି ଦୋକାନରେ ଆପଣଙ୍କୁ ମିଳିବନି, ସେଟା ଜଣେ ଦେଲେ ହିଁ ଆଉ ଜଣେ ପାଇକି ତାର ଜୀବନ ରକ୍ଷା ହେଇପାରିବ। ତେଣୁ ସବୁଠାରୁ ଇମ୍ପୋର୍ଟାଣ୍ଟ ବିଷୟବସ୍ତୁ ଏହା କି ଆମକୁ ରକ୍ତଦାନର ପ୍ରକ୍ରିୟାଟାକୁ ବର୍ଷ ତମାମ ଜାରି ରଖିବାର ଅଛି। ଆପଣମାନଙ୍କ ଜାଣିବା ପାଇଁ ମୁଁ ଏତିକି କହିବି, ପ୍ରତିବର୍ଷ ପାଖାପାଖି 2000-3000 ଅଧିକ ରୋଗୀ ରକ୍ତ ଉପରେ ଡିପେଣ୍ଡ କରୁଛନ୍ତି। ତା ଛଡ଼ା ଆପଣ ସମସ୍ତେ ଜାଣିଥିବେ ଯେଉଁ ଥାଲାସେମିଆ, ସିକିଲସେଲ ଏନିମିଆ, ଏ ଯେଉଁ ରକ୍ତବିହୀନତା ରୋଗ ସବୁ ରହିଛି, ସେ ରୋଗରେ ବି ମଧ୍ୟ ରୋଗୀ ଧୀରେ ଧୀରେ ବଢ଼ିବାରେ ଲାଗିଛନ୍ତି। ଆଗରୁ ମଧ୍ୟ ଥିଲେ, କିନ୍ତୁ ଏବେ ସରକାର ଯେଉଁଭଳିଆ ଚିକିତ୍ସା ଏବଂ ଡାଇଗ୍ନୋସିସ୍ର ଯେଉଁ ଉନ୍ନତିକରଣ କରିଛନ୍ତି, ଯାହାଫଳରେ କି ଅଧିକରୁ ଅଧିକ ରୋଗୀ ବାହାରିକି ଆସୁଛନ୍ତି, ଚିହ୍ନଟ ହେଉଛନ୍ତି ଆଉ ସେମାନେ ଉପଯୁକ୍ତ ଚିକିତ୍ସା ନେବାରେ ସକ୍ଷମ ହେଉଛନ୍ତି, ସେଥିପାଇଁ ଆମକୁ ଧୀରେ ଧୀରେ ରୋଗୀଙ୍କ ଲୋଡ଼ ବଢ଼ୁଛି। କିନ୍ତୁ ବର୍ତ୍ତମାନ ମଧ୍ୟ ରକ୍ତ ପାଇଁ ଆୱାରନେସ୍, ଯେଉଁ ଜାଗୃତିକତା ଯେଉଁ ଆମେ କହୁଛୁ, ସେଟା ଲୋକଙ୍କ ମଧ୍ୟରେ ଅଭାବ ଦେଖାଯାଇଛି। ଲୋକମାନେ ଆଜି ମଧ୍ୟ ଭାବନ୍ତି ମୁଁ ରକ୍ତ ଦେଇଦେଲେ ମୋର କ'ଣ କିଛି କ୍ଷତି ହେଇଯିବ କି, ମୁଁ ଅସୁସ୍ଥ ହେଇଯିବି କି, ମୁଁ ଗୋଟେ ରୋଗୀକୁ ରକ୍ତ ଦେଲେ ମୋର କିଛି କ୍ଷତି ହେଇଯିବନି ତ। ତେଣୁ ସମସ୍ତଙ୍କୁ ଜାଣି ରଖିବା ପାଇଁ ମୁଁ ଗୋଟେ ସିମ୍ପଲ୍ କାଲକୁଲେସନ୍ କହିବି। କାଲକୁଲେସନ୍ ହେଲା, ପ୍ରଥମେ ଜାଣିବା ଦରକାର ଆମ ଦେହରେ ରକ୍ତ ଅଛି କେତେ। ଯଦି ପୁରୁଷ ଲୋକଙ୍କ କଥା ଆମେ କହିବା, ମାନେ ଧରନିଅନ୍ତୁ ଗୋଟେ ଲୋକର ଓଜନ 60 kg, ପ୍ରତି କେଜି ଅନୁସାରେ 76 ml ରକ୍ତ ରହିଛି। ତେଣୁ ଯଦି ଗୋଟେ ଆମେ 60-70 kg ଲୋକର କଥା କହିବା, ତା ଦ୍ୱାରା

0: କହିବି ଆଗେଇ ଆସନ୍ତୁ ବାରିପଦା ରକ୍ତ କେନ୍ଦ୍ରରେ, ସବୁଦିନ ଆପଣ ନିଜେ ବି ଦିଅନ୍ତୁ ଏବଂ ଆପଣଙ୍କର ଯିଏ ଚିହ୍ନା ପରିଚୟ ଅଛନ୍ତି ସେମାନଙ୍କୁ ବି ମୋଟିଭେଟ୍ କରନ୍ତୁ ଆଗକୁ ଆସିକି ଆମକୁ ବ୍ଲଡ୍ ଦେବା ପାଇଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ତଙ୍କ ମଙ୍ଗଳ ହୋଇପାରିବ। ଗୋଟେ ଆପଣଙ୍କର ଷ୍ଟାଟିଷ୍ଟିକ୍ସ ମୁଁ ଖାଲି କହିବାକୁ ଚାହୁଁଛି, ଆମର ଯେତିକି ରୋଗୀ ରକ୍ତ ଦରକାର କରନ୍ତି ଆମର ଟୋଟାଲ ପପୁଲେସନ୍ ଯଦି 2% ଲୋକ, ମାନେ 100 ଜଣରେ ଯଦି 2 ଜଣ ଲୋକ ବି ରକ୍ତ ଦେବେ ତାହେଲେ ବ୍ଲଡ୍ ବ୍ୟାଙ୍କ ରକ୍ତ ରଖିବାକୁ ଜାଗା ହେବନି। କିନ୍ତୁ ଦୁଃଖର ବିଷୟ ଏତିକି ବି ହେଉନାହିଁ। ତେଣୁ ଆଜି ଯଦି ଆମେ ରକ୍ତ ବିଷୟରେ ଆୱାରନେସ୍ ନ ହେବା, ଆମେ ନିଜକୁ ଶିକ୍ଷିତ କହିବାର କୌଣସି ଆବଶ୍ୟକତା ନାହିଁ। ସେଥିପାଇଁ ମୁଁ ଚାହିଁବି ସମସ୍ତେ ଆଗେଇ ଆସନ୍ତୁ, ରକ୍ତଦାନ କରନ୍ତୁ, ଯାହାଫଳରେ କି ଏକ ସୁସ୍ଥ ସମାଜ ଗଠନ କରିବା ଏହା ସହାୟକ ହେବ।
1: ଡକ୍ଟର ସୌମ୍ୟରଞ୍ଜନ ନାୟକ, ଆଜି ଆପଣ ରକ୍ତଦାନ ସମ୍ପର୍କରେ ଏବଂ ଏହି ରକ୍ତଦାନ କରିବା ଦ୍ୱାରା ଆମେମାନେ କେମିତି ସୁସ୍ଥ ସବଳ ରହିବା ଏବଂ ସମାଜରେ ଗୋଟେ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ଏ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
2: ତେବେ ଆମର ଶ୍ରୋତା ବନ୍ଧୁମାନେ ତ ଜାଣିଲେ, ଅନେକ ସଚେତନ ବି ହୋଇଥିବେ, ଯେଉଁମାନେ ଶୁଣୁଛନ୍ତି ସଚେତନ ତ ହେଉଛନ୍ତି। ତା ସହିତ ଆମେ ତ ଜାଣିଛୁ ତୁଣ୍ଡ ବାଇଦ୍ୟ ସହସ୍ର କଷ, ଯଦି ଜଣେ ସଚେତନ ହେଇଗଲା ଜାଣିଗଲା ସିଏ ବି ଆଉ କିଛି ଜଣଙ୍କୁ କହିପାରିବେ, କାନକୁ କାନ ଯାଇକି ଗୁଡ଼ାଏ ଲୋକ ସେଥିରେ ସଚେତନ ହେଇପାରିବେ। ଏବଂ ଆମର ଯେଉଁ ଲକ୍ଷ୍ୟ ରହୁଛି ଯେ କେତେବେଳେ ବି କିଛି ଅଭାବ ନ ରହୁ, ବିଶେଷ କରି ଏଇ ସ୍ୱାସ୍ଥ୍ୟଗତ ସମସ୍ୟାରେ ଲୋକ ନ ପଡ଼ନ୍ତୁ, ଆଉ ଯଦି ବି ପଡ଼ିଲେ ତାଙ୍କର ଏଇ ରକ୍ତକୁ ନେଇକି ଯେଉଁ ସମସ୍ୟା ହେଉଛି ସେଇଟା କମସେ କମ୍ ନ ହଉ, ଏବଂ ଆମର ଟିକେ ମହତ୍ ପ୍ରକୃତି ରହୁ, ଗୁଣ ରହୁ ଯେ ଆମେ ନିଜେ ଭଲରେ ରହିବା, ଯେ ଲୋକଙ୍କୁ ବି ଟିକେ ଆମେ ସେବା କରିବା, ସେଇଟା ମନୋବୃତ୍ତି ବଢୁ, ସେଇଟା ଲକ୍ଷ୍ୟ ଆଉ।
3: ହଉ ବଡ଼ ଭାଇ, ଗୋଟେ ଝୁମର ଶୁଣିବା ଆସ।
2: ହଉ ହଉ।

0: ହଉ, ଆଜିକାର ସମୟ ଅବଧି ଆମ କାର୍ଯ୍ୟକ୍ରମର ସରି ଆସିଲାଣି, ତେଣୁ ଆମର ଯେମିତି ଆମର ଚାଷୀ ଭାଇମାନଙ୍କୁ ଶ୍ରୋତା ବନ୍ଧୁମାନଙ୍କୁ ସବୁଦିନ କହୁଛେ, ଅନୁରୋଧ କରୁଛେ, ନିବେଦନ କରୁଛେ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣନ୍ତୁ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇକି ନିଶ୍ଚୟ ଚିଠି ଲେଖନ୍ତୁ। ଆମ ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
0: ଆପଣଙ୍କର ଚିଠିକୁ କାମନା ରଖି ଏବଂ ଆପଣଙ୍କୁ ଧନ୍ୟବାଦ ଏବଂ ନମସ୍କାର ସହ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟି ନେଇଛୁ ଭକ୍ତ ସାଲବେଗ ଚଳଚ୍ଚିତ୍ରର, କଣ୍ଠଦାନ କରିଛନ୍ତି ବେକାରୀ ବଳ।

ପରବର୍ତ୍ତୀ ଗୀତଟି ଜଗାବଳିଆ ଚଳଚ୍ଚିତ୍ରର ଦ୍ୱୈତକଣ୍ଠରେ ଶିଳ୍ପୀ ସୁରେଶ ୱାଡ଼େକର ଏବଂ ଅନୁରାଧା ପଡ଼ୱାଲ।

0: ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପଦ।
1: ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ଯେତେବେଳେ ଶିଶୁଟିଏ ଜନ୍ମ ହୁଏ ସେତେବେଳେ ଘରେ ପରିବାରରେ ପାଖ ପଡ଼ିଶାରେ ସମସ୍ତଙ୍କ ମନରେ ହସ ଖୁସିର ଲହରୀ ଖେଳିଯାଏ। ବାପା ମା ଏହା ସହିତ ପରିବାରର ପ୍ରତ୍ୟେକ ସଦସ୍ୟ ଚାହାନ୍ତି ଯେ ଶିଶୁଟିଏ ହୃଷ୍ଟପୃଷ୍ଟ ହେଉ, ସେ ବହୁତ ଭଲରେ ବଡ଼ ହେଉ, ସେ ନିରୋଗ ଜୀବନ ଅତିବାହିତ କରୁ। ସେଥିପାଇଁ ତାର ଖାଦ୍ୟପେୟ, ପୋଷାକପତ୍ର, ପରିଷ୍କାର ପରିଚ୍ଛନ୍ନ ଏସବୁ ପ୍ରତି ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଥାଏ। ଠିକ୍ ସମୟରେ ଖାଦ୍ୟ ଏହା ସହିତ ଭ୍ୟାକ୍ସିନେସନ୍ ମଧ୍ୟ ଦେବା ନିହାତି ଜରୁରୀ, ଯାହାଫଳରେ କି ଶିଶୁଟି ଆଗକୁ ଯାଇକି ଗୋଟେ ଭଲ ଲାଇଫ୍ ଲିଡ୍ କରିପାରିବ। ତେବେ ଶିଶୁ ଜନ୍ମ ହେବା ପରଠାରୁ ବଡ଼ ହେବା ପର୍ଯ୍ୟନ୍ତ ତାର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ଯଦି ଏସବୁରେ କୌଣସି ଅବହେଳା ଦେଖାଗଲା ତେବେ ଶିଶୁଟି ଅସୁସ୍ଥ ହୁଏ ଏବଂ ତାର ସ୍ୱାସ୍ଥ୍ୟର ଯତ୍ନ ନ ନେଲେ ଏମିତି ବି କିଛି ଅଚିହ୍ନା ରୋଗ ତା ଦେହରେ ଜାତ ହେବାର ବି ଦେଖାଯାଏ, ଯେଉଁଟାକି ପରବର୍ତ୍ତୀ ସମୟରେ ଗୁରୁତର ହେବାର ବି ସମ୍ଭାବନା ଦେଖାଯାଇପାରେ। ତେବେ ଆଜି ଆସନ୍ତୁ ଏପରି ଏକ ରୋଗ ଥାଲାସେମିଆ ରୋଗ ସମ୍ପର୍କରେ ଜାଣିବା। ଏ ସମ୍ପର୍କରେ କହିବା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି PRM ମେଡିକାଲ କଲେଜ ଏବଂ ହସ୍ପିଟାଲ ବାରିପଦାରୁ ଆସୋସିଏଟେଡ୍ ପ୍ରଫେସର ଡାକ୍ତର ସୁମନ୍ତ ପାଣିଗ୍ରାହୀ। ତେବେ ପ୍ରଥମେ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା ନମସ୍କାର।
2: ନମସ୍କାର ଶ୍ରୋତା ବନ୍ଧୁମାନଙ୍କୁ।
1: ସାର୍, ଏଇ ଥାଲାସେମିଆ ରୋଗଟି କଣ?
2: ଇଏ ଏକ ବଂଶଧରଣ ରୋଗ ଯେଉଁଥିରେ କି ଛୋଟ ଛୁଆଙ୍କୁ ରକ୍ତହୀନତା ହୁଏ ଏବଂ ରକ୍ତହୀନତାର ଲକ୍ଷଣ ଦେଖାଯାଏ ଯେତେବେଳେ ପିଲା ବହୁତ ଛୋଟ ଥାଏ ସେତେବେଳୁ ଜଣାପଡ଼େ। ଏହାକୁ ଯଦି ଆମେ ଆଗରୁ ନ ଦେଖିବା କି ନ ଜାଣିବା ତାହେଲେ ଛୁଆମାନେ ଏମର୍ଜେନ୍ସି ୱାର୍ଡକୁ ବହୁତ କମ୍ ରକ୍ତରେ ଆସିଥାନ୍ତି ଏବଂ ତାଙ୍କର ହାର୍ଟ ଫେଲିୟର ହେବାର ସମ୍ଭାବନା ଥାଏ।
1: ତେବେ ସାର୍, ଏ ଥାଲାସେମିଆ ରୋଗଟି କଣ ପାଇଁ ହୁଏ?
2: ଥାଲାସେମିଆ ଗୋଟେ ବଂଶଧର ରୋଗ ଯେମିତି ମୁଁ କହିଲି। ଏ ରୋଗରେ କଣ ହୁଏ ନା ଆମର ରକ୍ତରେ ଦୁଇଟା ଜିନିଷ ଅଛି, ଆଡଲ୍ଟ ହିମୋଗ୍ଲୋବିନ ଆଉ ଫିଟାଲ ହିମୋଗ୍ଲୋବିନ। ଛଅ ମାସ ପରେ ଲାଲ ରକ୍ତ ସୃଷ୍ଟି କରେ ଆଡଲ୍ଟ ହିମୋଗ୍ଲୋବିନ ଯୋଉଟା, ସେଇଥିରେ ଚାରିଟା ଜିନିଷ ଅଛି, ଦୁଇଟା ଆଲଫା ଚେନ୍ ଆଉ ଦୁଇଟା ବିଟା ଚେନ୍ରେ ତିଆରି। ଯଦି ଏଇ ଚାରି ଜଣଙ୍କ ଦୁଇଟା ଆଲଫା ଚେନ୍ ଆଉ ଦୁଇଟା ବିଟା ଚେନ୍ର କିଛି ପରିମାଣରେ ଗୋଟା କମ୍ ବେଶୀ ହୁଏ କିମ୍ବା ତାଙ୍କ ଭିତରେ ଠିକ୍ ପରିମାଣରେ ଦୁଇଟା ଆଲଫା ଚେନ୍ ଦୁଇଟା ବିଟା ନ ତିଆରି ହୁଏ ତାହେଲେ ଏହା ଗୋଟେ ଆର୍ବିସି ଯୋଉ ତିଆରି ହୁଏ, ଯୋଉଟା ବ୍ଲଡ୍ର ଆର୍ବିସି ଯୋଉଟାକି ରେଡ୍ ବ୍ଲଡ୍ ସେଲ୍ କରନ୍ତି, ତାହା ଏକ ଡିଫେକ୍ଟିଭ ଆର୍ବିସି, ମାନେ ଠିକ୍ ସେ ତିଆରି ନହେଇ। ତ ଯେତେବେଳେ ସେଇ ଆର୍ବିସିଟା ଆମ ରକ୍ତ ସଂସାରରେ ଯାଏ ସେ ଭାଙ୍ଗିଯାଏ ଆଉ ଭାଙ୍ଗି ଜଲ୍ଦି ଯଥାଶୀଘ୍ର ଜଲ୍ଦି ଜଲ୍ଦି ଭାଙ୍ଗିଯାଏ। ଆଉ ଭାଙ୍ଗିଗଲେ କ'ଣ ହୁଏ ନା ଜଲ୍ଦି ଜଲ୍ଦି ଆପଣ ରକ୍ତହୀନତା ହୁଏ, ହିମୋଗ୍ଲୋବିନ କମିଯାଏ ଆଉ ରକ୍ତହୀନତାର ଶିକାର ହୁଅନ୍ତି।
1: ଏଇ ଯୋଉ ସାର୍ କହିଲେ ଆଲଫା ଚେନ୍ ଏବଂ ବିଟା ଚେନ୍, ଏଥିରେ ସାର୍ ବିଟା ଥାଲାସେମିଆ ରୋଗଟା କ'ଣ?
2: ଏଇଟା ଗୋଟେ ମେଜର ରୋଗ କହନ୍ତି, ବିଟା ଥାଲାସେମିଆ ମେଜର। ତାର ପୁଣି ବିଟା ଥାଲାସେମିଆ ମେଜରରେ ପୁଣି ବିଟା ଜିରୋ ଆଉ ବିଟା ୱାନ୍ ଅଛି। ତା ମାନେ ହେଲା ଯୋଉ ମୁଁ କହିଲି ଦୁଇଟା ଆଲଫା ଆଉ ଦୁଇଟା ବିଟା ଅଛି, ତ ଏଇ ଯୋଉ ବିଟା ଥାଲାସେମିଆ ବିଟା ଚେନ୍ ତିଆରି ହୁଏ ନାହିଁ। ଯଦି ଏ ସମ୍ପୂର୍ଣ୍ଣ ଭାବରେ ବିଲକୁଲ ତିଆରି ହେବନି ତ ବିଟା ଜିରୋ କୁହନ୍ତି, ଆଉ କିଛି ପରିମାଣରେ ତିଆରି ହେବ କିନ୍ତୁ ଯେତିକି ଦରକାର ସେତିକି ତିଆରି ହେବ ତାହେଲେ ବିଟା ୱାନ୍ କୁହନ୍ତି। ତ ବିଟା ଜିରୋ ଥାଲାସେମିଆ ମେଜର ଗୋଟେ ବହୁତ କ୍ରିଟିକାଲ ରୋଗ ଯେଉଁଥିରେ କି ଜଲ୍ଦି ଜଲ୍ଦି ଆମର ରକ୍ତହୀନତା ହୁଏ। କାହିଁକି ହୁଏ ନା ଇଏ ବିଟା ଚେନ୍ ଯେହେତୁ ତିଆରି ହେଇପାରୁନି ତ ସବୁଯାକ ଆଲଫା ଚେନ୍ ରହେ ଆଡଲ୍ଟ ହିମୋଗ୍ଲୋବିନ ଯୋଉଟା, ତ ସେ ଭଲ ଭାବରେ ଆମର ଯୋଉ ଆର୍ବିସ ତିଆରି ନ ହେବାଠୁ, ତ କ'ଣ ହିମୋଗ୍ଲୋବିନଟା ପରଲଗ୍ନା ତିଆରି ନ ହେବାଠୁ ସେତେବେଳେ ରକ୍ତ ସଂସାରରେ ଯାଏ ବ୍ଲଡ୍ଟି, ଯେତେବେଳେ ଜଲ୍ଦି ଜଲ୍ଦି ଆର୍ବିସି ଭାଙ୍ଗିଯାଏ ଆଉ ହିମୋଗ୍ଲୋବିନ କମିଯାଏ। ଆମ ଆର୍ବିସିର ଜେନେରାଲି ବୟସ ହେଲା 120 ଦିନ ସେମାନେ ବଞ୍ଚିକି ରହନ୍ତି। ଆଉ ଆମ ବୋନ୍ ମ୍ୟାରୋ ଯେଉଁଟା ବୋନ୍ ମାନେ ହାଡ଼ରୁ ତିଆରି ହୁଏ ଏସବୁ ଜିନିଷ, ଆର୍ବିସିର ପୂର୍ବ ଅବସ୍ଥା ହେଲା ରେଟିକ୍ଲୋସାଇଟ୍ସ। ତ ଏଇଠି କ'ଣ ହୁଏ ଯେହେତୁ ଆମ ଭଲକିନା ତିଆରି ହେଇପାରୁନି ଆର୍ବିସିସ୍, ତ ସେଥିପାଇଁ କ'ଣ ଯେତେବେଳେ ବୋନ୍ ମ୍ୟାରୋରୁ ବ୍ଲଡ୍ ସର୍କୁଲେସନ୍ରେ ଯାଏ ଆର୍ବିସି, ସେ 120 ଦିନ ବଦଳରେ

0: ସେ 10 ଦିନ 20 ଦିନ 25 ଦିନ ଏଇଭଳିଆ ରହିକି ଭାଙ୍ଗି ଯାଆନ୍ତି। ଯଦି ସେଇଟା ଭାଙ୍ଗି ଯାଏ ତ ଜଲ୍ଦି ଜଲ୍ଦି ହିମୋଗ୍ଲୋବିନ କମିଯାଏ ଆଉ ରକ୍ତହୀନତା ହୁଏ। ତ ସେଥିପାଇଁ ଆମ ବିଟା ଥାଲାସେମିଆ ଗୋଟେ ବଡ ମେଜର ରୋଗ ଯେଉଁଥିରେ ଜଲ୍ଦି ଜଲ୍ଦି ହିମୋଗ୍ଲୋବିନ ଭାଙ୍ଗି ଏବଂ ରକ୍ତହୀନତାର ଶିକାର ହୁଅନ୍ତି।
1: ଏବେ ସାର୍ ସେ ଯୋଉ ବ୍ଲଡ୍ ସେଲ୍ରେ ଆମର ତ ଦୁଇଟା ରହୁଛି, ଗୋଟେ WBC RBC। ତେଲେ ବେଶୀ RBC ଉପରେ ହିଁ ଆର ବେଶୀ ଏଫେକ୍ଟ
0: ରହିଥାଏ।
1: ଆଚ୍ଛା, ଥାଲାସେମିଆ ତେବେ କେଉଁ ବୟସର ପିଲାମାନଙ୍କୁ ଦେଖାଯାଇଥାଏ?
0: ସେ ଯେଉଁଟା ଜନ୍ମ ପରଠୁ 6 ମାସ ଯାଏ ଫିଟାଲ ହେମୋଗ୍ଲୋବିନର ଭୂମିକା ଅଛି ଆମ ବ୍ଲଡ୍କୁ RBC ଭଲକିନା ଯିବା ପାଇଁ। ଏଇ ଥାଲାସେମିଆରେ ଫିଟାଲ ହେମୋଗ୍ଲୋବିନଟା ବହୁତ ଏକ୍ସେସ ଥାଏ, କିନ୍ତୁ 6 ମାସ ପରେ ଆଡଲ୍ଟ ହିମୋଗ୍ଲୋବିନର ଭୂମିକା ଆସେ, ଯେଉଁଟାକି ମେନ୍ RBCର ହିମୋଗ୍ଲୋବିନ ତିଆରି ହୁଏ। ତ 6 ମାସ ପର୍ଯ୍ୟନ୍ତ ରୋଗଟା ହବ, କିନ୍ତୁ ଏତେ ପରିମାଣରେ ଆପଣ ଦେଖାଯିବନି କି ଏତେ ପରିମାଣରେ ଏଫେକ୍ଟେଡ୍ ହବ ନାହିଁ।

0: ଦେଖାଯିବନି କି ଏତେ ପରିମାଣରେ ଏଫେକ୍ଟେଡ୍ ହବ ନାହିଁ, କିନ୍ତୁ ତା ଆଗରୁ ବି ବହୁତ ଜଣଙ୍କର ଦେଖାଯାଏ। ଯେହେତୁ ଏଇଟା ଜେନେଟିକ୍ ରୋଗ, କେତେବେଳେ କାହାର ହବ କିଛି କହି ହୁଏନି, କିନ୍ତୁ ଜେନେରାଲି 6 ମାସ ପରେ ଯେତେବେଳେ ଆଡଲ୍ଟ ହିମୋଗ୍ଲୋବିନ୍ ଭୂମିକା ଆସିବ, ସେତେବେଳେ ଯେତେବେଳେ ଏଇ ତିଆରି ହେଲା ଏଇ ଯୋଉ ବିଟା ଥାଲାସେମିଆ ଯୋଉ କହିଲି, ଏଥିରେ ଯୋଗୁଁ ହବ ସେତେବେଳେ ଆଡଲ୍ଟ ହିମୋଗ୍ଲୋବିନ୍ଟା ଭଲକିନା ତିଆରି ନ ହେଇପାରିଲା ଠୁ ସେମାନେ ଇନ୍ଏଫେକ୍ଟିଭ୍ ଏରିଥ୍ରୋପୋଇସିସ୍, ମାନେ ହେଲା ଯେ ବୋନ୍ ମ୍ୟାରୋରେ ତିଆରି ହେଉଛି କିନ୍ତୁ ସେଟା ବ୍ଲଡ୍ରେ ଗଲାବେଳକୁ ଭାଙ୍ଗି ଯାଉଛି, ତ ଠିକ୍ ସେ ତିଆରି ହେଇପାରୁନି, ଇନ୍ଏଫେକ୍ଟିଭ୍ ପରିଚୟ କହନ୍ତି, ଏଫେକ୍ଟିଭ୍ ନୁହଁ, ତିଆରି ହେଉଛି କିନ୍ତୁ ସେ ରକ୍ତ ପ୍ରଚାର ଗଲାବେଳକୁ ସେ ଜଲ୍ଦି ଜଲ୍ଦି ଭାଙ୍ଗି ଯାଉଛି, କାରଣ ସେ ଡିଫେକ୍ଟିଭ୍ ତିଆରି ହେଉଛି, କାରଣ ତାର 2 ଆଲଫା ଚେନ୍ 2 ବିଟା ଚେନ୍ ନାହିଁ, ସେ ଚେନ୍ ଗୁଡ଼ା ନାହିଁ, ସେଥିପାଇଁ ଜଲ୍ଦି ଜଲ୍ଦି ଭାଙ୍ଗି ଯାଉଛି। ଭାଙ୍ଗିଗଲେ ତାକୁ ଇନ୍ଏଫେକ୍ଟିଭ୍ ଏରିଥ୍ରୋପୋଇସିସ୍ ଆମେ କହୁଛୁ, ତ ସେ ଇନ୍ଏଫେକ୍ଟିଭ୍ ଏରିଥ୍ରୋପୋଇସିସ୍ ଯୋଗୁଁ ଜଲ୍ଦି ଜଲ୍ଦି ରକ୍ତ କମିଯାଏ, କମିଯିବା ହେତୁ ରକ୍ତହୀନତା ହୁଏ। ଆଉ ଏଇଟା 6 ମାସ ପରେ ପିଲାଙ୍କୁ ସାଧାରଣ ଦେଖାଯାଏ, ତାର କ'ଣ ହୁଏ ଯେତେବେଳେ ରକ୍ତହୀନତା କେମିତି ଜାଣିବା, ଜେନେରାଲ ପିଲାଙ୍କର 6 ମାସ ପରେ ସେ ଯୋଉ ରକ୍ତହୀନତା ଯେତେବେଳେ କମିଯିବ, ତାହାର ମାନେ ପିଲାର ଯୋଉ ଖେଳାଖେଳି କରାଯାଏ ଆସ୍ତେ ଆସ୍ତେ କମିଯାଏ, କମିଗଲେ ସେଇ ଜାଗାରେ ଆମକୁ ଟିକେ ସନ୍ଦେହ ଲାଗେ।
1: ତେବେ ସାର୍ ସେମିତି କ'ଣ ଲକ୍ଷଣ ଦେଖିଲେ ଜାଣିବା ଯେ ତାକୁ ଥାଲାସେମିଆ ହେଇଛି ବୋଲି?
0: ପିଲାଟି ଯେତେବେଳେ ଜନ୍ମ ହୁଏ ତା ରକ୍ତ ଠିକ୍ ଥାଏ, ଯେତେବେଳେ ଠିକ୍ ଥାଏ ସେତେବେଳେ ପିଲାଟି ଲାଲ ଦେଖାଯାଏ, ମାନେ ରକ୍ତ ଅଛି ବୋଲି କେମିତି ଜାଣିବା, ଆମର ଲାଲ କଲର୍ ଅଛି, ଆଉ ହାତ ଗୋଡ଼ ଗୋଡ଼ ସବୁ ଲାଲ ଲାଲ ଦେଖାଯାଏ, ଓଟ ଲାଲ ଦେଖାଯାଏ, ଜିଭ ବି ଲାଲ ଦେଖାଯାଏ। ଯେତେବେଳେ ରକ୍ତହୀନତା ଆରମ୍ଭ ହବ ସେତେବେଳେ କହନ୍ତି ପ୍ରୋଗ୍ରେସିଭ ପାଲର, ମାନେ ଆସ୍ତେ ଆସ୍ତେ ଛୁଆ ସେତା ପଡ଼ିଯାଉଥିବ, ଧଳା ଦେଖାଯାଉଥିବ। ମା ବାପାଙ୍କୁ ସଚେତନ କରାଯିବା ଦରକାର ଏଇ ଜାଗାରେ କି ଆସ୍ତେ ଆସ୍ତେ ଛୁଆ କାହିଁକି ଧଳା ପଡ଼ିଯାଉଛି, ଆଗ ଭଳିଆ ଲାଲ ଦେଖାଯାଉନି କାହିଁକି, ଗୋଟେ ଜିନିଷ। ଦ୍ୱିତୀୟ ଜିନିଷ, ଯୋଉ ଛୋଟ ଛୋଟ ଫୁର୍ତ୍ତି ଥିଲା, ବହୁତ ଖେଳୁଥିଲା, ବହୁତ ସବୁ କରୁଥିଲା, ମାଆକୁ ଦେଖିଲେ ହସୁଥିଲା, ଆଉ କାହାକୁ ଦେଖିଲେ କାନ୍ଦୁଥିଲା କି ହାତ ଗୋଡ଼ ହଲେଇ ଖେଳୁଥିଲା, 6 ମାସ ବେଳକୁ ସେ ଆକ୍ଟିଭନେସ୍ଟା ଥିଲା, ସେଇଟା ଆସ୍ତେ ଆସ୍ତେ କମିଯିବ, ଲେଥାର୍ଜିକ୍ ହେଇଯିବ, ଧଳା ଆସ୍ତେ ଆସ୍ତେ ଦେଖାଯିବ। ପେଟ ହାତ ମାରିଥିବେ, ସେ ପେଟ ହାତ ମାରିଲା ବେଳକୁ ଗୋଟେ ମାଂସ ବଢିଲା ବେଳକୁ ଲାଗୁଥିବ, ଯୋଉଟା କି ଦେଢ଼ ସ୍ପ୍ଲେନୋମାଇଗ୍ଲି, ମାନେ ସ୍ପ୍ଲିନ୍ଟା ବଢିଯାଏ, ଯଦି ସ୍ପ୍ଲିନ୍ଟା ବଢିଯିବ ତାହେଲେ ଗୋଟେ ପେଟର ବା ପଟେ କ'ଣ ବଢୁଛି ବୋଲି ତାଙ୍କୁ ଲାଗିବ, ଆଉ ପେଟଟେ ଫୁଲିଲା ଭଳିଆ ଲାଗିବ, ତ ସେଗୁଡ଼ାକ ସବୁ ସନ୍ଦେହ ଜାଣିବା ଯେ। ତ ମେନ୍ କଥା ହେଲା ସେତା ପଡ଼ିଯିବା ଆଉ ଫୁର୍ତ୍ତି ନ ରହିଲେ, ତ ଆସ୍ତେ ଆସ୍ତେ ସେଟା ସନ୍ଦେହଜନକ ଯେ କିଛି ରକ୍ତହୀନତା ରୋଗ ଛୁଆକୁ ଅଛି, ତ ସେଇ ଜାଗାରେ ଆମେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।
1: ତେବେ ଥାଲାସେମିଆ ରୋଗରେ ରକ୍ତ ପ୍ରଦାନ ବା ରକ୍ତ ବଢେଇବା ଗୋଟେ ଚିକିତ୍ସା କ'ଣ ରହିଛି, ସେ ସମ୍ପର୍କରେ କ'ଣ କହିବେ?
0: ଏ ରୋଗର କିଛି ଗୋଟେ ନିର୍ଦ୍ଦିଷ୍ଟ ଚିକିତ୍ସା ଆପଣ ନାହିଁ, ଯେହେତୁ ଏଇଟା ବଂଶାନ୍ତ ରୋଗ, ସେ ଆସ୍ତେ ଆସ୍ତେ ଯୋଉ ହିମୋଗ୍ଲୋବିନ୍ଟା କମିଯାଉଛି ଆମେ ତାକୁ ବଢେଇବା ଦରକାର। ସେ କେମିତି ବଢେଇବା ନା, ଆମେ ତାକୁ ବ୍ଲଡ୍ ଦେଇକି ବଢେଇବା। ବହୁତ ସମୟରେ କ'ଣ ଭାବାଯାଏ କି ଯେହେତୁ ରକ୍ତହୀନତା ଅଛି ଆମେ ଆଇରନ୍ ଦେଲେ, ଯୋଉଟା ମାସ ଯୋଉମାନଙ୍କର ରକ୍ତହୀନତା ଅଛି ତ ଆମେ ଆଇରନ୍ ଦଉ, ଆମେ କୋଉଟା ଆଇରନ୍ ଡେଫିସିଏନ୍ସି ଆଣିବା
1: ଆଫ୍ଟର ପ୍ରେଗନାନ୍ସି, ତ ସେ ମା ବି ତ ଆଇରନ୍ ଟେବ୍ଲେଟ୍ ଖାଉଥିବେ ନା, ତ ଯେହେତୁ ମା ପିଲାଙ୍କୁ କ୍ଷୀର ଦଉଛନ୍ତି ତେବେ ଛୁଆକୁ ବି ଅଟୋମେଟିକ ହିମୋଗ୍ଲୋବିନ୍ ବଢିବା କଥା।
0: ହଁ, ଏଇ ରୋଗଟା ଗୋଟେ ଏମିତି ରୋଗ ଯୋଉଠିକି ଆଇରନ୍ ୟାର କ୍ଷତି କରିବ, କାହିଁକି ତ ଜେନେରାଲି ତୁ ଭାବୁଛ ଏଇଟା ହେଲେ ଆଇରନ୍ ଦେଲେ ଠିକ ହେଇଯିବ, କିନ୍ତୁ ଏଇ ରୋଗରେ ଆଇରନ୍ ଦେଲେ ଠିକ ହବ ନା, କ୍ଷତି କରିବ,
1: କାରଣ ଏକ୍ସଟ୍ରା ବଡିରେ ଆଇରନ୍ଟା ହେଇଯାଉଛି,
0: ବଡିରେ ଏକ୍ସଟ୍ରା ଆଇରନ୍ଟା ହବ, ତ ସେଇ ସମୟରେ ଆମକୁ ଏଇ ଯାହା ପରୀକ୍ଷା ନିରୀକ୍ଷା କରିବା ଦରକାର ଯେ ଏଇଟା କିଛି ହେମୋଲିଟିକ ଏନିମିଆ ନୁହଁ। ତ କେମିତି ଜାଣିବା, ପ୍ରଥମ କଥା ହେଲା ଆଗ ଶାରୀରିକ ପରୀକ୍ଷାରେ ଏନିମିଆ ଅଛି, ମାନେ ଗମ୍ ବ୍ଲଡ୍ ଅଛି, ଛୁଆ ସେତା ପଡ଼ିଯାଉଛି, ଆଉ ଯଦି ଲିଭର ସ୍ପ୍ଲିନ୍ ପେଟରେ ଦେଖାଗଲା, ମାନେ ସେଟା ଡକ୍ଟର ହାତ ମାରିକି ଦେଖିବେ ଗୋଟେ ସ୍ପ୍ଲିନ୍ ବଢିକି ଅଛି କିମ୍ବା ଲିଭର ବି ପରୀକ୍ଷା ଅଛି, ଅନ୍ତ ଯୋଉଟା ଆମର କୁହନ୍ତି ବଢୁଛି, ସେ ହାତ ମାରିକି ଦେଖିଲେ ଜଣା ପଡ଼ିଯାଏ, ତ ସେଇଟାକୁ ଆମକୁ ସନ୍ଦେହଜନକ ଯେ ଏଇଟା ହେମୋଲିଟିକ ଏନିମିଆ। ହେମୋଲିଟିକରେ 2 ମେନ୍ କମନ୍ ଆମର ସୋସାଇଟିରେ ଦେଖାଯାଏ, ଏଇଟା ସିକିଲ୍ ସେଲ୍ ଏନିମିଆ ଆଉ ଗୋଟେ ହେଲା ଥାଲାସେମିଆ, ତ ସେ ଅନୁସାରେ ଆମେ ତାର ଟେଷ୍ଟ କରିକି ଜାଣିବା ଦରକାର। ତାପରେ ଆମେ ଯଦି ସେଇଟା ନାହିଁ ତାହେଲେ ଆଇରନ୍ ଦେଲେ ଚଳେ, କିନ୍ତୁ ସେଇ ଅନୁସାରେ ଆମେ ତାକୁ ତା ସେଇଭଳିଆ ଚିକିତ୍ସା ଦେବା। ଯଦି ଥାଲାସେମିଆ ଅଛି ତ ୟାର ଆଇରନ୍ ହେଲା ଟ୍ରିଟମେଣ୍ଟ, ୟାର ଫଲିକ୍ ଏସିଡ୍ ହେଲା ଗୋଟେ ଟ୍ରିଟମେଣ୍ଟ, ଯୋଉଟାକି ସପୋର୍ଟିଭ ଟ୍ରିଟମେଣ୍ଟ, ସପୋର୍ଟରେ ଦିଆଯାଏ, କାହିଁକି ଏଇଠି ମେଗାଲୋବ୍ଲାଷ୍ଟିକ୍ ଏନିମିଆ ବୋଲି ଗୋଟେ ଅଛି, ଯୋଉଟାକି ଫଲିକ୍ ଏସିଡ୍ ଡେଫିସିଏନ୍ସି ମାନେ କମ୍ ହେଲେ ହୁଏ, ତାକୁ ଆମେ ଫଲିକ୍ ଏସିଡ୍ ଦେବା ଜୀବନ ସାରା, ଏବଂ ତା ସହିତ ବ୍ଲଡ୍ ଦେବାକୁ ପଡ଼ିଛି। କେତେ ରଖିବା, 10-11 ଗ୍ରାମ ଭିତରେ ଆମକୁ ହିମୋଗ୍ଲୋବିନ୍ ରଖିବାକୁ ପଡ଼ିବ, ବ୍ଲଡ୍ ବ୍ୟାଙ୍କ ଯାଇ ବ୍ଲଡ୍ ଇଏ କରିକି ବ୍ଲଡ୍ ତାଙ୍କୁ ଛୁଆକୁ ଦେବାକୁ ପଡିବ। ଧନ୍ୟବାଦ, ନମସ୍କାର।
1: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି। ଆଜିର ସ୍ୱାସ୍ଥ୍ୟ ସମ୍ପଦ ଏବଂ ପରିବାର କଲ୍ୟାଣ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତ ଦେଇ ଆମ ପାଖକୁ ଚିଠି ଲେଖିବେ। ଆମ ଠିକଣା ହେଉଛି ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତନାଟ୍ୟ ନୀଳାଦ୍ରି ବିଜେ। ରଚନା ଡକ୍ଟର ଅଭିମନ୍ୟୁ ପରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: ମନମାୟା ମନମାୟା
1: ମା,
0: କଣ କିଛି ବୁଝିଲୁ? କେଉଁଠାରେ ପ୍ରଭୁ ଅଛନ୍ତି?
1: ହଁ ମାତା, ଖୋଜି ଖୋଜି ସୁନ୍ଦରାଞ୍ଚଳରେ ଦେଖିଲି କଳା ସାଆନ୍ତଙ୍କୁ।
0: ଆଉ କିଏ ଅଛନ୍ତି ପ୍ରଭୁଙ୍କ ସାଙ୍ଗରେ?
1: ବଡ ଭାଇ ଆଉ ଭଉଣୀ ସୁଭଦ୍ରାଙ୍କ ସହିତ ପ୍ରଭୁ ପରା ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି।
0: ଯାହା ଦେଖିଲୁ ମତେ ସବୁ କଥା ବିସ୍ତାରି କହ ମନମାୟା।
1: ସବୁ କହୁଛି ମା, ଶୁଣନ୍ତୁ।

0: ମନମାୟା, ଏବେ କିପରି ଆସିବେ ପ୍ରଭୁ? ବଡ଼ ଚିନ୍ତାରେ ପଡ଼ିଛି ମୁଁ।
1: ଦେବୀ ସାଗର ଦୁଲଣୀ, ମୋଟେ ଚିନ୍ତା କରନ୍ତୁ ନାହିଁ, ଫେରିବାର ଉପାୟ ମୁଁ ବତେଇଦେବି।

0: କାହିଁକି ଆଉ ବିଳମ୍ବ କରୁଛୁ ମନମାୟା? ଶୀଘ୍ର କିଛି ଉପାୟ କର।
1: ଦେବୀ, ଶ୍ରୀକ୍ଷେତ୍ର ରାଜେଶ୍ୱରୀ ମା ବିମଳାଙ୍କୁ ସମସ୍ତ ଉପାୟ ଜଣା। ଆସନ୍ତୁ ଆମେ ତାଙ୍କ ପାଖକୁ ଯିବା, ସେ ନିଶ୍ଚୟ ଉପାୟ ବତେଇଦେବେ।
0: ତେବେ ଶୀଘ୍ର ଚାଲ।

0: ମା ବିମଳାଙ୍କର ଜୟ ହେଉ।
1: ଖବର କଣ ମନମାୟା?
0: ଦେବୀ ମହାଲକ୍ଷ୍ମୀ ଆପଣଙ୍କ ଦର୍ଶନ ଅପେକ୍ଷାରେ ମା।
1: ବିଳମ୍ବନ କରି ସସମ୍ମାନେ ନେଇଆ।
0: ଯଥାଜ୍ଞା ମାତ।
2: ଶ୍ରୀକ୍ଷେତ୍ର ରାଜେଶ୍ୱରୀଙ୍କୁ ଲକ୍ଷ୍ମୀ ପ୍ରଣାମ ଜଣାଉଛି।
1: ଆସୁ ଦେବୀ କମଳିନୀ, ଆସନ ଗ୍ରହଣ କର। ହଠାତ୍ ଏ ଅସମୟରେ ତୁମ ହସ ହସ ପଦ୍ମମୁଖଟି ଏମିତି ବିଷର୍ଣ୍ଣ ଦିଶୁଛି କାହିଁକି?
2: ମାତ, ଆଜି ମୋ ପାଇଁ ସବୁ ସମୟ ଅସମୟ ପାଲଟି ଯାଇଛି। ଜଗତର ଠାକୁରାଣୀ ବିଷ୍ଣୁ ପାଟରାଣୀ ଆଜି ନିରିମାଖି ଅଲୋଡ଼ା।
1: ଏପରି କାହିଁକି କହୁଛ ନାରାୟଣୀ, କ'ଣ ହେଇଛି?

0: ଇତିମଧ୍ୟରେ ଏତେ କଥା ଘଟିଯାଇଛି ଲକ୍ଷ୍ମୀ।
1: ପ୍ରଭୁ ଏବେ ଭାଇ ଭଉଣୀଙ୍କ ସହିତ ଉଦ୍ୟାନ ଭବନରେ ଆନନ୍ଦ କରୁଛନ୍ତି ମା। ମୋ କଥା ତିଳେ ହେଲେ ତାଙ୍କର ମନେ ପଡ଼ୁନି।
0: ଦେବୀ ପଦ୍ମାଳୟା
1: ମା,
0: ସବୁ କଥା ଏବେ ମୁଁ ବୁଝିପାରିଲି। ତୁମେ ଆଉ ସୂଚନା କର ନାହିଁ, ନୀଳାଦ୍ରୀ ବିହାରୀ ନୀଳାଦ୍ରୀ ମଣ୍ଡପକୁ ଶୀଘ୍ର ଫେରିଆସିବାର ସବୁ ବ୍ୟବସ୍ଥା ମୁଁ କରିଦେଉଛି।

ସଖୀଗଣ, ସବୁ ପଦାର୍ଥ ଏକତ୍ର କରି ଯତ୍ନରେ ରଖ। ମା ଠାକୁରାଣୀ ଆଜି ଗୁଣ୍ଡିଚା ବାଡ଼ିକୁ ଯିବେ, କଳା ଠାକୁରଙ୍କୁ ଦର୍ଶନ କରିବେ, ତେଣୁ ବିଳମ୍ବ ନକରି ଶୀଘ୍ର ଶୀଘ୍ର ପ୍ରସ୍ତୁତ କର।

0: କେଡ଼େ ଆଶାରେ ଆସିଥିଲି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ, କିନ୍ତୁ ଆଶା ମୋର ଆଶାରେ ରହିଗଲା ମନମାୟା।
1: ପ୍ରଭୁ କଣ ଦେବୀ ଦର୍ଶନ ଦେଲେ ନାହିଁ ମା?
0: ଦର୍ଶନ କଲି ସତ, କିନ୍ତୁ ସେ ମୁହୂର୍ତ୍ତକର ଦର୍ଶନ। ଦେଖୁନ ଦେଖୁଣୁ ଦଇତାମାନେ କବାଟ ପକେଇ ଦେଲେ ସଖି।
1: ପ୍ରଭୁ କଣ କିଛି ବି କହିଲେନି? ସେ ଦଇତାମାନଙ୍କର ଏଡ଼େ ବହପ।
0: ସେ ନଟକୁଟିଆଙ୍କୁ ମୁଁ ଭଲ ଭାବରେ ଜାଣିଲୁ ସଖି, ମତେ ପଦୁଟିଏ କଥା ବି କହିଲେ ନାହିଁ।
1: ଏବେ ଆମେ କଣ କରିବା ମା?
0: ଏବେ ଯାହା କରିବା ଜଗତ ଜାଣିବ। ପତ୍ନୀ ପ୍ରତି ଅବହେଳା କଲେ ପରିଣାମ କଣ ହୁଏ ହେରା ପଞ୍ଚମୀରେ ଆଜି ଠାକୁରେ ଜାଣିବେ। ଏବେ ସମସ୍ତେ ମୋ ସାଙ୍ଗରେ ଆସ।

0: ଆସ ସଖୀଗଣ, ମା ପଦ୍ମାଳୟାଙ୍କ ଆଦେଶ ପାଳନ କରିବା।
1: ନନ୍ଦିଘୋଷ ରଥର କାଠ ତ ଭାଙ୍ଗିଦେଲ, ଏବେ ଚାଲ ସଖୀ।
2: ଏବେ ସମସ୍ତେ ଚାଲିଆସ ସଖୀଗଣ, ଶ୍ରୀମନ୍ଦିରକୁ ଫେରିଯିବା। ବିମାନ ବଡ଼ୁମାନଙ୍କୁ କୁହ ବଡ଼ଦାଣ୍ଡରେ ନ ଯାଇ ହେରା ଗୋହରୀ ସାହି ବାଟେ ବଡ଼ଦେଉଳକୁ ବିମାନ ବାହିବେ।
0: ଯଥାଜ୍ଞା ମାତା।

0: କଣ କିଛି କହିବୁ କି କାହ୍ନୁ?
1: ହଁ ଜ୍ୟେଷ୍ଠ ଭ୍ରାତ।
0: ତେବେ କହ, ସଙ୍କୋଚ କାହିଁକି?
1: ଚାଲନ୍ତୁ ଜ୍ୟେଷ୍ଠ ଭ୍ରାତ, ଏଥର ଆମେ ଫେରିଯିବା ନୀଳାଚଳ ନୀଳାଦ୍ରି ମଣ୍ଡପକୁ। ରଥ ଦକ୍ଷିଣ ମୋଡ଼ ପାଇଁ ଆଦେଶ କରନ୍ତୁ ଭାଇ।
0: କାହିଁକି, ଆଡ଼ପ ମଣ୍ଡପ କଣ ଭଲ ଲାଗୁନି ଜଗନ୍ନାଥ?
1: ସେ କଥା ନୁହେଁ ଜ୍ୟେଷ୍ଠ ଭ୍ରାତ।
0: ତାହେଲେ ତୁ ଫେରିଯିବାକୁ ଏତେ ବ୍ୟସ୍ତ କାହିଁକି? କଣ ହେଇଛି କହିଲୁ?
1: ସିନ୍ଧୁ ଜେମା ଦର୍ଶନକୁ ଆସି ରୋଷ ହୋଇ ଫେରି ଯାଇଛନ୍ତି ଭାଇ।
0: ଦେବୀ ପଦ୍ମଳାୟା ରୋଷ କଲେ କାହିଁକି? ତୁ କଣ ତାଙ୍କୁ କିଛି କହିଦେଲୁ କି?
1: ଖାଲି ରୋଷ ନୁହେଁ ଭ୍ରାତ, ରାଗର ପରିଣାମ ସ୍ୱରୂପ ନନ୍ଦିଘୋଷକୁ ମଧ୍ୟ ଭାଙ୍ଗି ଦେଇ ଅଭିମାନରେ ସେ ଶ୍ରୀମନ୍ଦିରକୁ ଫେରି ଯାଇଛନ୍ତି।

0: ମାୟାଧର, ତୋର ମାୟା କିଏ ବା ବୁଝିବ?
1: ଏ ମାୟା ନୁହେଁ ଜ୍ୟେଷ୍ଠ ଭ୍ରାତ, ବାସ୍ତବ ସତ୍ୟ। ମୁଦୁସୁଲି ମୁଖରୁ ଶୁଣିଲି କ୍ଷୀରାବ୍ଧି ତନୟା ମାନ କରିଛନ୍ତି।
0: ସେ ତ ମାନମୟୀ, ମାନ କରିବେ, ହେଲେ ମାନଭଞ୍ଜନ କରିବା ତୋଠାରୁ ଅଧିକ କିଏ ଜାଣେ? ଦ୍ୱାପର ଯୁଗରେ ଏହା ତ ମୁଁ ଅଙ୍ଗେ ନିଭେଇଛି।
1: ଜ୍ୟେଷ୍ଠ ଭ୍ରାତ,
0: କିଶୋରୀ ରାଧାଙ୍କର ଦୁର୍ଜୟ ମାନଙ୍କୁ ଯେ ଭଞ୍ଜନ କରିପାରିଛି, କମଳିନୀ ତାକୁ କଣ ବଳେଇଯିବେ?
1: ହେଲେ ଅଗ୍ରଜ, ଏଥର ମାନ ସହ କ୍ରୋଧ ବି ମିଶିଛି ଯେ।
0: ତତେ ଏକଥା କଣ ବଳେଇଯିବ? ହଉ ତେବେ ଆଦେଶ ଦେଉଛି, କାଲି ପ୍ରଭାତରୁ ଦକ୍ଷିଣ ମୋଡ଼ ହୋଇ ତିନି ରଥ ନାକଚଣା ଦ୍ୱାରରେ ରହିବ। ନବମୀରେ ସନ୍ଧ୍ୟା ଦର୍ଶନ ପରେ ଦଶମୀ ଦିନ ହେବ ବାହୁଡ଼ା ବିଜୟ।

0: ହଏ ଭିତର ଛୁ ମହାପାତ୍ରେ, କଣ ହେଲା କି କାଲି? ମନ କଣ ଭଲ ନାହିଁ କି? କଣ କିଛି କହୁନା।
1: ଆଏ ହବ କଣ ହେ, ଦେଖାଯିବ। କଣ ହଉଛି ଆଗକୁ ଦେଖ, ଏତେ ଅତର୍ଛ କାହିଁକି ହେ?
0: ଆହେ ମା ସାନ୍ତାଣୀ କାଲି ଗୁଣ୍ଡିଚା ଘରକୁ ବିଜେ କରିଥିଲେ ପରା।
1: ହଁ ବିଜେ କରିଥିଲେ, କଣ ହେଲା ସେଇଠୁ?
0: କଣ ନ ହେଲା ଯେ, ନନ୍ଦିଘୋଷ ରଥରୁ କାଠ ଭାଙ୍ଗି ଦେଇ ଠାକୁରାଣୀ ହେରା ଗୋରି ସାଇ ବାଟେ ବଡ ଦେଉଳକୁ ପଳେଇଲେ। ଆରେ ନୀଳାଚଳ ଖାଲି ପଡୁଛି ଉଠୁଛି।
1: ଆହେ ଯାହା ହେଇଛି ସେ କିଛି ନୁହେଁ, ଆଗକୁ ଦେଖିବ ନୀଳାଦ୍ରି ବିଜେ ଦିନ କଣ ହଉଛି, ସେଇଦିନ ଦେଖିବ ମାଙ୍କର ଅସଲ ରୂପ।
0: ମା କଣ ତାହେଲେ ବଡ ଦେଉଳ ବନ୍ଦ କରିଦେବେ?
1: ଆହେ ବନ୍ଦ ହେଲା ବେଲି ଜାଣ, ମାଙ୍କର କଣ ମାନ ସମ୍ମାନ ନାହିଁ?
0: ଜଣା ଯାଉଛି ଇଏ ତ ରୀତିମତ ଏକ ଯୁଦ୍ଧର ସୂତ୍ରପାତ ଭିତରଛୁ ମହାପାତ୍ରେ। ହଉ ଦେଖିବା କୋଉ ପାଣି କୁଆଡେ ଯାଉଛି।

0: ଲାଗିଲା।
1: ହଉ ମହାପାତ୍ରେ, କଥାଟା ଏଥର ଜଣା ପଡିଗଲା।
2: ଜାଣିଲ ତ, ଏଥର ଯାଅ, କିଛି ପ୍ରତିକାର ବ୍ୟବସ୍ଥା କର, ମୁଁ ଆସୁଛି।
1: ଆରେ କଣ ମହାପାତ୍ରେ ପଳେଇଲେ? ହଉ ଆମେ ବି ଚାଲିବା।
3: ଇଏ ତ ଲକ୍ଷ୍ମୀ ମାତାଙ୍କ ମୁଦୁସୁଲି, ଇ ଶରଧା ବାଲି ଆଡେ ଏମିତି ଧାଇଁଛି କାହିଁକି?
1: ହଉ ହଉ ପାଖକୁ ଆସୁ, ସବୁ କଥା ଜଣା ପଡ଼ିଯିବ। କିଲୋ ମୁଦୁସୁଲି, କଣ ହେଲା କି? ଭାରି ତ କଣ ତର ତର
4: କାହିଁ? କିଛି ତ ହେଇନି। ଯାହା ହେଲେ ବି ତମର କଣ ଅଛି ଦୈତାପତି, ପର କଥାରେ ତମେ କାହିଁକି ମୁଣ୍ଡ ପୁରଉଛ?
1: ଆରେ ବାବା, ତୁ ଏମିତି ରାଗୁଛୁ କାହିଁକି? ମ ତୁ ମା ଲକ୍ଷ୍ମୀଙ୍କର ଖାସ ଲୋକ ବୋଲି ଟିକେ କହିଦେଲି।

0: ତମେ ପୁରା ଜଗନ୍ନାଥଙ୍କ ଖାସ ଲୋକ, ଅଙ୍ଗଲାଗି ସେବକ, ବାଡ଼ଗ୍ରାହୀ, ତମେ କଣ କିଛି ଜାଣିନ?
1: କହ ତ ବୋଲା, ମାଙ୍କୁ ପ୍ରଭୁ କଥା କହିଲେନି, ଏଥିରେ ଆମର କଣ ଦୋଷ? ବିଚରା ନନ୍ଦିଘୋଷ କଣ କଲା? ତାକୁ ଭାଙ୍ଗି ଦେଇ ତମେ ଚାଲିଗଲ?
0: ଭାଙ୍ଗିଲୁ ତ ଭଲ କଲୁ, ତମ ହାତରେ କଣ ହବ କରୁନ?
1: ଆଉ କରିବୁ କଣ? ବିଶ୍ୱକର୍ମା ମହାରଣା ସେବକ ମାନେ ଆସି ମରାମତି କଲେ। ଆଚ୍ଛା, ମାଙ୍କର ଏତେ ରାଗ କାହିଁକି?
0: ନା ରାଗିବେ କାହିଁକି, ତେମେ ହେଇଥିଲେ ଭାରି ସହନ୍ତ ନୁହଁ?
1: ଆରେ ତୁ ବି ତ କଣ ରାଗିଗଲୁଣି, ଆଲୋ ଟିକେ ସହି ସମ୍ଭାଳି କଥା କହ।
0: ତମ ପୁରୁଷ ଜାତିଟା ପରା ସେଇଆ, ସବୁବେଳେ ଖାଲି ସ୍ତ୍ରୀ ଦୋଷ ଦେଖୁଥିବେ।
1: ଏଠି ତୋ ମୋ ଭିତରେ କଥା ପଡିଛି, ପୁରୁଷ ଜାତି ଆଡ଼ିକି କଥାଟା ନେ ନା, ଆମର ପୁଣି ମାନ ସମାନ ଅଛି ନା ନାହିଁ?
0: ହଉ, ପୁରୁଷ ଜାତି ପାଇଁ ଯଦି ଏତେ ଦରଦ, ତେବେ ତମ ପ୍ରଭୁଙ୍କୁ କହୁନ, ପ୍ରଭୁ ଏମିତି କାହିଁକି କରୁଛନ୍ତି?
1: ଆମ ପ୍ରଭୁ ଏମିତି କଣ କରିଦେଲେ କି?
0: ପ୍ରଭୁ ବଡ଼ ଲୋକ ବୋଲି ଯାହା କରିବେ କଣ ସବୁ ଠିକ? ଯାହାଙ୍କ ହାତ ଧରି ବାହା ହେଇଥିଲେ, କୁଆଡ଼େ ଗଲାବେଳେ ସାଆନ୍ତାଣୀକି ଟିକେ କହିବେ ନାହିଁ? ଏକଥା ଆମ ସାଆନ୍ତାଣୀକି କାଟିବ କି ନାହିଁ କହୁନ।

0: ଝିଲଟି ଦୈତାପତିଏ, ଇଏ ହଉଛି ଆମ ମାଇପି ଜାତି ସମ୍ମାନର କଥା।
1: ହଉ ଦେଖିବା କୋଉ ପାଣି କୁଆଡେ ଯାଉଛି।
0: ଦେଖିବା ସେଇ ନୀଳାଦ୍ରି ବିଜେ ଦିନ, ଆଉ ଅଳ୍ପ ଦିନ ଅଛି ବା।
1: ହଉ ଆମେ ବାଡ଼ଗ୍ରାହୀ ମାନେ କୁଆଡେ ପଳେଇ ଯାଉନୁହେ, ବଳେ ଦେଖା ଦେଖି ହବାନି।

0: ସଖୀ ମନମାୟା, ହେଇ ଦେଖ ଦେଖ, ସାନ୍ତେ ନନ୍ଦିଘୋଷରେ ବସି ଆସୁଛନ୍ତି।
1: ସତେଲୋ ସଖୀ, କି ସୁନ୍ଦର ଦେଖାଯାଉଛନ୍ତି କଳା ଠାକୁର।
0: ସେ ପରା ବାମନ କାଳିଆ ହାତୀ।
1: ଜାଣିଛୁ ନା ସଖୀ, ରଥରେ ତାଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ ଧୋଇ ହେଇଯାଏ।

0: ମା ଲକ୍ଷ୍ମୀ ସିନା ମାନ କରିଛନ୍ତି, କିନ୍ତୁ ଏ ରୂପକୁ ଥରେ ସେ ଦେଖିଦେଲେ ନା ସବୁ ମାନ ତାଙ୍କର କୁଆଡ଼େ ଚାଲିଯିବ।
1: ହଉ ହଉ, ଏବେ ଆସ ମା ସାନ୍ତାଣୀଙ୍କ ପାଖକୁ ଯିବା।
0: ହଁ ହଁ, ଚାଲ ଚାଲ, ଏ ସମ୍ବାଦ ଆଗ ଠାକୁରାଣୀଙ୍କୁ ଜଣେଇଦେବା।

0: ମନମାୟା ମନମାୟା
1: ମତେ କଣ କହୁଥିଲେ କି ମା?
0: ତୁ ଜାଣିଛୁ ତ ଆଜି ପ୍ରଭୁ ନୀଳାଦ୍ରି ବିଜେ କରୁଛନ୍ତି।
1: ମୁଁ ପରା ସେଇ ସମ୍ବାଦ ଆପଣଙ୍କୁ ଦବାକୁ ଆସୁଥିଲି।
0: ତେବେ ଶୁଣ, ରୋଷଘର ଠାରୁ ପହୁଡ଼ ଘର ପର୍ଯ୍ୟନ୍ତ ସବୁ ସୁସଜ୍ଜିତ ହବ। ଧୂପ ଦୀପ ଅଗୁରୁ ଚନ୍ଦନ ଗନ୍ଧରେ ଯେପରି ମହକୁ ଥିବ ଉଆସ।
1: ହଁ ମା, ଠିକ ସେହିପରି କରାଯିବ।
0: କର୍ପୁର ଚନ୍ଦନ ଘଟିତ ତୀର୍ଥ ଜଳରେ ବିଜେ ଗମ୍ଭୀର ଧୌତ ହେଇ ମହମହ ମହକୁ ଥିବ।
1: ଆଉ ରତ୍ନ ସିଂହାସନ
0: ସୁବାସିତ ଦିବ୍ୟ ଜଳରେ ରତ୍ନ ସିଂହାସନକୁ ମଧ୍ୟ ଧୋଇଦେବ। ଏପରି ସଜେଇବ ଯେ ମୋ ଉଆସର ଶୋଭା ଯେପରି ସ୍ୱର୍ଗ ଭୁବନକୁ ନିନ୍ଦା କରିବ।
1: ଆପଣଙ୍କ ଆଦେଶ ସାଙ୍ଗେ ସାଙ୍ଗେ ପାଳିତ ହବ ମା।
0: ଆଉ ଶୁଣ ମନମାୟା, ମୁଁ ଆଦେଶ କରିଛି ବୋଲି ଏକଥା ତୋ ବ୍ୟତୀତ ଅନ୍ୟ କେହି ଯେପରି ନ ଜାଣନ୍ତି।
1: ଆପଣ ନିଶ୍ଚିନ୍ତ ରୁହନ୍ତୁ ଜନନୀ, ମୁଁ ଏଇ ସାଙ୍ଗେ ସାଙ୍ଗେ ବ୍ୟବସ୍ଥା କରୁଛି। ଆଲୋ ଏ ସଖୀ, କଣ କୁଆଡେ ଗଲ? କିଲୋ ଶୀଘ୍ର ଆସ।

0: ମନମାୟା ଅନସୁୟା
1: ମା
0: ମନେ ରଖ ଗୁମୁଟ ଦ୍ୱାର ଯେପରି ଖୋଲା ନ ରହେ।
1: ଆଗରେ ରୋହିଣୀ ନନ୍ଦନ ବଳଭଦ୍ର ଆସୁଛନ୍ତି ମା।
0: ହଁ, ସେ ତ ମୋର ଦେଢ଼ଶୁର, ତେଣୁ ତାଙ୍କର ପଥରଧନ କରି ଶସମାନେ ଛାଡ଼ିଦେବ।

0: ଆଉ ନଣନ୍ଦ ସୁଭଦ୍ରା?
1: ସେ ତ ମତେ କିଛି କହିନାହାନ୍ତି, ତାଙ୍କୁ କାହିଁକି ଅଟକେଇବ, ତାଙ୍କୁ ମଧ୍ୟ ଛାଡ଼ିଦେବ। ଖାଲି ଅଭିମାନ ମୋର କଳାବତନଙ୍କ ଉପରେ, ତାଙ୍କୁ ମୁଁ ବିନା ଅନୁମତିରେ କଦାପି ଛାଡ଼ିବନି।
0: ହେଲେ ମା, କଳା ଠାକୁର ଯଦି ରାଗିବେ?
1: ଚୁପ୍ କର, ସେ କଥା ମୁଁ ବୁଝିବି। ହଉ, ଏବେ ତମେ

0: କ୍ଷାନ୍ତ ହୁଅନ୍ତୁ, ଅବରୋଧ ହଟି ଯାଇଛି, ଦ୍ୱାର ଏବେ ଉନ୍ମୁକ୍ତ।
1: ଦ୍ୱାର ତେବେ ବନ୍ଦ ଥିଲା କାହିଁକି?
0: ଦ୍ୱାର ବନ୍ଦ ଥିଲା କେବଳ କୋଳା ଠାକୁରଙ୍କ ପାଇଁ, ସେ ପୁଣି ମାତା ଲକ୍ଷ୍ମୀଙ୍କ ଆଦେଶରେ।
1: ମାତା ଲକ୍ଷ୍ମୀଙ୍କ ଆଦେଶରେ?
0: ହଁ ପ୍ରଭୁ। ହେଲେ ଆପଣଙ୍କ ଯାତ୍ରା ପଥକୁ ଅବରୋଧ କରିବ କିଏ? ଆପଣ ଆସୁଥିବା ଜାଣି ମା ଲକ୍ଷ୍ମୀ ପରା ଗୁମୁଟ ଦ୍ୱାରା ଖୋଲିଦେଲେ।
1: ଆଚ୍ଛା ଆଚ୍ଛା, ଉତ୍ତମ।

0: ଦ୍ୱାର ଖୋଲ ସେବକ, ଆମେ ଭିତରକୁ ଯିବୁ।
1: ଆପଣ କିଏ? କୌଣସି ଅଜ୍ଞାତ କୁଳଶୀଳ ବ୍ୟକ୍ତିଙ୍କୁ ଭିତରକୁ ଛାଡ଼ିବା ମନା, ଏହା ଆମ ସାଆନ୍ତାଣୀଙ୍କର କଠୋର ଆଦେଶ।
0: ଆରେ, ଆମ୍ଭେ ପରା ଏ ଉଆସର ମାଲିକ।
1: ମାଲିକ? ଏ ଉଆସର ମାଲିକ ତ ବହୁ କାଳରୁ ନିର୍ଦ୍ଦିଷ୍ଟ ଅଛନ୍ତି, ସେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
0: ସ୍ୱୟଂ ମାଲିକକୁ ପୁଣି ଅପେକ୍ଷା କରିବାକୁ ପଡ଼ିବ?
1: ହଁ, ଏ ଉଆସରେ ବର୍ତ୍ତମାନ ମହାରାଣୀଙ୍କ ଶାସନ ଚାଲିଛି, ତେଣୁ ଆପଣଙ୍କ ପାଇଁ ପ୍ରବେଶ ନିଷେଧ।
0: ମୋ କଥା ଟିକେ ଶୁଣ ସେବକ, ମୁଁ ହଉଛି ଏ ଉଆସର ପ୍ରକୃତ ମାଲିକ। ମୁଁ ଚକାନୟନ, ମୁଁ ବଳିଆର ଭୁଜ, ତଥାପି ଯଦି ମୋତେ ଚିହ୍ନି ନ ପାରୁଛ ତେବେ ତୁମ ସାଆନ୍ତାଣୀଙ୍କୁ ଏଠାକୁ ଡାକି ଆଣ, ସେ ନିଶ୍ଚୟ ଚିହ୍ନି ପାରିବେ।
1: ଆମ ସାଆନ୍ତାଣୀ କୌଣସି ହାଟୁଆ ଘରର ଝିଅ ନୁହନ୍ତି ଯେ ଆପଣଙ୍କ ପରି ଲାଜ ସରମ ଛାଡ଼ି ଏଠି ଦାଣ୍ଡ ମଝିରେ ଆସି ଉଭା ହେବେ। ସେ କୁଳବତୀ ଗୃହଲକ୍ଷ୍ମୀ, ସେ ସ୍ୱୟଂ ପ୍ରକଟ ନହେଲେ ତାଙ୍କୁ ପ୍ରକଟ କରିବ କିଏ ହୋ?
0: ଆଚ୍ଛା ସେବକ, ହଉ, ଯାହା ତ ହେବାର ହେଇଛି, ଘରେ ବସି ତାର ସମାଧାନ କରିବା। ଏ ବର୍ଷାରେ ତିନିତେଇ ଏତେ ଲୋକଙ୍କ ଆଗରେ ତୁମ ସାଆନ୍ତାଣୀ ଆମକୁ ଏଭଳି ହଟହଟା କାହିଁକି କରୁଛନ୍ତି କହିଲ?
2: ଗାଧୁଆ ତୁଠରେ ଯିଏ ନାରୀଙ୍କ ପାଲଟା ବସନ ଚୋରି କରିପାରନ୍ତି, ତାଙ୍କର ଲାଜ କ'ଣ, ହଟହଟା କ'ଣ? ଇଆଡ଼େ ଗୁରୁସଭାରେ ଦ୍ରୌପଦୀ ପାଇଁ ହୃଦୟକୁ ବାଧି ଯାଉଥିଲା ନା।
0: ଲକ୍ଷ୍ମୀ, ଦାଣ୍ଡ ମଝିଠାରେ ଏମିତି କ'ଣ କହୁଛ? ମୋତେ କ'ଣ ଚିହ୍ନି ପାରୁନା?
2: ଚିହ୍ନିଛି, ଭଲ କରି ଚିହ୍ନିଛି। ତୁମେ ଯଦି ଏ ଘରର ମାଲିକ ତେବେ କୁଆଡ଼େ ଯାଇଥିଲ? ଶୁଣେ, କୋଉଠି ଥିଲ ଆଜି ଯେ?
0: କହିବି, ସବୁ କଥା କହିବି ଲକ୍ଷ୍ମୀ।

0: ଲକ୍ଷ୍ମୀ, ତୁମ ହାତ ଧରି ବାହା ହେବା ପରେ ତୁମେ ପରା ଆମ ଗୋତ୍ରରେ ମିଶି ଯାଇଛ, ଆଉ ପର ହେଲା କେମିତି?
1: ନିଜର ଭାବିଥିଲେ ମତେ କଣ ପଦେ ହେଲେ କହିନଥାନ୍ତ। କୁଆଡେ ଗଲ, କଣ କଲ, ମୁଁ କିଛି ଜାଣିଲି ନାହିଁ।
0: ତମେ ଜାଣିନ ଲକ୍ଷ୍ମୀ, ସାଆନ୍ତ ମାନେ କୁଆଡେ ଗଲେ ସାଆନ୍ତାଣୀଙ୍କୁ କିଛି କୁହନ୍ତି ନାହିଁ। ଏଇଟା ଆମ ସାଆନ୍ତ ଘରର ପରମ୍ପରା।
1: ରଖମ ତୁମ ପରମ୍ପରା, ପରମ୍ପରା ନାଁରେ ଏ ହଉଛି କୁଶିକ୍ଷାର ପ୍ରତୀକ, କୁସଂସ୍କାର। ଘରର ଘରଣୀକୁ ଅବହେଳା କରିବା, ଅପମାନିତ କରିବା କଣ ପରମ୍ପରା? ଯେତେ ଯାହା ବାହାନା କଲେ ବି ଆଜି ଏ ଦ୍ୱାରା ଜମା ଖୋଲାଯିବ ନାହିଁ।
2: ଆଉ ଚାହିଁଛନ୍ତି କଣ ସାଆନ୍ତେ? ଇଏ ମଧ୍ୟ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଘର ପରମ୍ପରା। ନାରାୟଣ ନାରାୟଣ ନାରାୟଣ ନାରାୟଣ। ପ୍ରଭୁ, ଆପଣଙ୍କର ଏକ ଦୁର୍ଦ୍ଦଶା, ଆଷାଢ଼ ମେଘରେ ଆପଣ ମେଘନାଦ ପାଚେରୀ ତଳେ ତିନ୍ତୁଛନ୍ତି, ନାରାୟଣ ନାରାୟଣ।
0: ହଁ ନାରଦ, ମନ୍ଦିର ପ୍ରବେଶ ମୋ ପାଇଁ ନିଷେଧ ହୋଇଛି।
2: ସତ୍ୟ ତ, ଗୁମୁଟାର ବଜ୍ର କବାଟ ବନ୍ଦ ଅଛି। ନାରାୟଣ ନାରାୟଣ, ଆପଣଙ୍କୁ ପୁଣି ପ୍ରବେଶ ନିଷେଧ କଲା କିଏ ପ୍ରଭୁ?

0: ଆଉ ଏ କାଣ୍ଡ କିଏ କରିବ ଦେବର୍ଷୀ, ମହାଲକ୍ଷ୍ମୀ ନିଜେ ହଟ କରିଛନ୍ତି।
1: ନାରାୟଣ ନାରାୟଣ, ମା ତ ସେଭଳି ନୁହନ୍ତି ପ୍ରଭୁ, ସେ କାହିଁକି ହଟ କଲେ?
0: ଗୁଣ୍ଡିଚା ଯାତ୍ରାରେ ତାଙ୍କୁ ସାଥିରେ ନ ନେଇ ମୁଁ ଚାଲିଗଲି, ତେଣୁ ଦୁଆର ବନ୍ଦ।
1: ଅବଶ୍ୟ ମାଙ୍କୁ ସାଙ୍ଗରେ ନ ନେବାଟା ଆପଣଙ୍କର ଠିକ ହେଲା ନାହିଁ ପ୍ରଭୁ।
0: ଖାଲି ସେତିକି ନୁହେଁ ନାରଦ, ସାନ ଭଉଣୀ ଭଦ୍ରାକୁ ସାଥିରେ ନେଇଯିବାରୁ ଲକ୍ଷ୍ମୀଙ୍କର ବେଶୀ ଅଭିମାନ, ତାଠୁ ବେଶୀ ରୋଷ।
1: ନାରାୟଣ ନାରାୟଣ, କଥାଟା ତାହେଲେ ଏଠି। ଅବଶ୍ୟ ଏ କଥାରେ ଯେ କେହି ସ୍ତ୍ରୀ ଲୋକ ତ ରାଗ କରିବ ହିଁ ପ୍ରଭୁ।
0: ତୁମେ କହୁନା ଦେବର୍ଷୀ, ଘର କଥାଟାକୁ ଦାଣ୍ଡରେ ପକାଇ ଲୋକହସା କରିବାଟା କଣ ଲକ୍ଷ୍ମୀଙ୍କର ଠିକ ହେଲା?
1: ନାରାୟଣ ନାରାୟଣ, ପ୍ରଭୁଙ୍କ ଘରର ଭୁଲ ଠିକ କଥା ବାଛିବାର ଶକ୍ତି ହେ ନାରଦର କାହିଁ ପ୍ରଭୁ।
0: ଆଚ୍ଛା ନାରଦ,
1: ପ୍ରଭୁ
0: ତୁମେ ତ ସବୁ କଥାରେ ଠିକ ଉପଦେଶ ଦେଇଥାଅ, ତେଣୁ ଏ ସମସ୍ୟାର ସମାଧାନ ପାଇଁ କଣ କିଛି ଉପାୟ ନାହିଁ ତୁମ ପାଖରେ?
1: ନାରାୟଣ ନାରାୟଣ, ଉପାୟ ଅଛି ପ୍ରଭୁ।
0: ଉପାୟ ଯଦି ଅଛି ତେବେ କହୁନ କାହିଁକି?
1: ସେ ଉପାୟ ତ ଆପଣଙ୍କ ହାତରେ ହିଁ ଅଛି ପ୍ରଭୁ।
0: ମୋ ହାତରେ? କଣ ତୁମେ କହିବାକୁ ଚାହୁଁଛ?
1: ନାରାୟଣ ନାରାୟଣ।

0: ନାରାୟଣ ନାରାୟଣ, ଆପଣ ତ ପ୍ରଭୁ ସ୍ୱୟଂ ଲୀଳାମୟ, ମୁଁ ଆପଣଙ୍କୁ ଆଉ ଅଧିକ କ'ଣ କହିବି।
1: ଅବଶ୍ୟ,
0: କିନ୍ତୁ ଆଉ କିନ୍ତୁ ପୁଣି କ'ଣ ପ୍ରଭୁ, ଏଇ ସଙ୍ଗେ ସଙ୍ଗେ ଦ୍ୱାପର ଲୀଳା ଆରମ୍ଭ କରିଦିଅନ୍ତୁ ନା, ଦେଖିବେ ସବୁ ଠିକ ହେଇଯିବ।

0: ଏସବୁ ଦେଖ ପଦ୍ମାଳୟା, ମୋତେ ଥରେ ଚାହ।
1: ଏସବୁ ଆଭୂଷଣ ପାଇଁ ଲକ୍ଷ୍ମୀ କଣ ଭାଜନ? ପ୍ରଭୁ ଯିଏ ଭାଜନ ତାକୁ ନେଇ ଦିଅନ୍ତୁ।

0: ରମା, ତୁମେ କଣ ମୋତେ ଜାଣିନାହ? ତୁମ ବିରହରେ ମୁଁ ଏ ନବଦିନ କିପରି ଅତିବାହିତ କରିଛି ସେ କଥା ମୁଁ ଏକା ଜାଣେ।
1: ହଁ, ଗୋପୀମାନଙ୍କୁ ତ ଏମିତି ମିଠା କଥା କହି ସବୁବେଳେ ଠକୁଥିଲ, ତୁମ କପଟିଆପଣ କଣ ମୋତେ ଅଜଣା ଅଛି ପ୍ରଭୁ?
0: ତୁମେ ପରା ଲୋକ ମାତା, ତୁମେ ଏମିତି ହେଲେ ଲୋକେ କଣ କହିବେ କହିଲ?
1: ଯାହା କହିବେ କୁହନ୍ତୁ, ତୁମେ ସବୁବେଳେ ଠକୁଥିବ ଆଉ ମୁଁ ଖାଲି ପଥର ପରି ସହୁଥିବି।
0: ଏଇ ଦେଖିଲ ପ୍ରିୟ, ତୁମ ପାଇଁ ଭୁଲକ ବିଖ୍ୟାତ ରସଗୋଲା ଆଣିଛି, ଭାରି ସ୍ୱାଦିଷ୍ଟ, ଟିକେ ଚାଖ ଆଙ୍କଲ।
1: ଥାଉ, ତୁମେ ଖାଇଦିଅ, ସରଲବଣି ଚୋରି କରି ତ ଖାଉଥିଲ, ତମକୁ କ୍ଷୁଧା ହଉଥିବ, ଖାଇଦିଅ।
0: ପଦ୍ମା, ପ୍ରିୟ ପଦ୍ମାଳୟା, ପାଟି ଦେଖାଅ, ମୁଁ ଆଜି ସ୍ୱହସ୍ତରେ ରସଗୋଲା ଖୁଆଇଦେବି। ଜାଣିଛ, ମୋ ବାଡ଼ର ବିଶିଷ୍ଟ ସୁଆରମାନେ ଏହାକୁ ଆଜି ପ୍ରସ୍ତୁତ କରିଛନ୍ତି, ମନା କର ନାହିଁ ପ୍ରିୟ, ଆଙ୍କର।

ପ୍ରଭୁ, ତୁମ ଚରଣ ତଳର ଦାସୀ କ୍ଷୀରାବ୍ଧି ତନୟା ଲକ୍ଷ୍ମୀ ଶ୍ରୀପଦ ପଙ୍କଜରେ ପ୍ରଣାମ ଜଣାଉଛି ପ୍ରଭୁ। ଅଧୀନର ଦୋଷ କ୍ଷମା କରିଦେବ ପ୍ରଭୁ।

ଶୁଣିଲେ ଗୀତିନାଟ୍ୟ ନୀଳାଦ୍ରି ବିଜେ। ନାଟ୍ୟାଂଶରେ ବଳରାମ, ବିନାୟକ ମିଶ୍ର, ଜଗନ୍ନାଥ ବସନ୍ତ ମହାନ୍ତି, ନାରଦ ସୁରେଶ ଚନ୍ଦ୍ର ବଳ, ଦୈତାପତି କମଳାକାନ୍ତ ସ୍ୱାଇଁ, ଭିତରୁଛୁ ମହାପାତ୍ର ନିରଞ୍ଜନ ପାଣ୍ଡେ, ସେବକ ଶରତଚନ୍ଦ୍ର ମୂଳିଆ, ମହାଲକ୍ଷ୍ମୀ ଚିନ୍ମୟୀ ମହାନ୍ତି, ଦେବୀ ବିମଳା, ସୁମିତ୍ରା ମହାପାତ୍ର, ମନମାୟା, ପୁଷ୍ପିତା ମନ୍ତ୍ରୀ ଓ ମୃଦୁଶୁଲି ଆଶାଲତା ରାୟ। ସଙ୍ଗୀତାଂଶରେ

ରାମ, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଜଗନ୍ନାଥ, ସୁଭାଷ ଦାସ, ନାରଦ, ବିଶ୍ୱନାଥ ମିଶ୍ର, ଦୈତାପତି, ବିଜୟ କୁମାର ମିଶ୍ର, ମହାଲକ୍ଷ୍ମୀ, ତୃପ୍ତି ଦାସ, ଦେବୀ ବିମଳା, ସୁଭଦ୍ରା ସାହୁ, ମନମାୟା, ବିନୋଦିନୀ ସାହୁ ଓ ମୃଦୁଶୁଲି ଅସୀମା ପଣ୍ଡା। ରଚନା ଡକ୍ଟର ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।